ଆକାଶବାଣୀ ବାରିପଦା। ଆଜି ବୁଧବାର 1948 ଶତାବ୍ଦୀର ବୈଶାଖ 23 ଦିନ ତଦ୍ରୁଜ 2026 ମସିହା ମେ ମାସର 13 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଚ୍ଚ। ଷ୍ଟୁଡିଓ ଗୁଡ଼ିରେ ସମୟ ବର୍ତ୍ତମାନ ସକାଳ 5:57 ମିନିଟ୍।

ଈଶ୍ୱର ଭଗବାନ ନିଜର ମାୟାଶକ୍ତି ବଳରେ ସକଳ ସୃଷ୍ଟିକୁ ଯନ୍ତ୍ରବତ୍ ଘୁରାଉଛନ୍ତି। ତେଣୁ କୁହାଯାଇଛି, ଦୈବ ଦୌଡ଼ି ମଣିଷ ଗାଈ, ଜେଣିକି ଓଟାରି ତେଣିକି ଯାଇ। ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀ ସମାଚାର ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: ଏଥିସହିତ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ଚିତ୍ତରଞ୍ଜନ ଜେନା, ଜଛନାରାଣୀ ମୁଦୁଲି, ରାମହରି ଦାସ, ସ୍ୱୟଂପ୍ରଭା ମିଶ୍ର, ସରୋଜ କୁମାର ପରିଡ଼ା ଏବଂ ସୁମିତା ଗରାବଡ଼ୁ। ଗୀତଗୁଡ଼ିକ ଥିଲା ଦୁର୍ଗାଚରଣ ସାମନ୍ତରାୟ, ଭାସ୍କର ଚନ୍ଦ୍ର ମହାପାତ୍ର, ରସାନନ୍ଦ ରଥ, ବୈଷ୍ଣବ ପାଣି, କୁଳମଣି ଦାସ ଏବଂ ନଗେନ୍ଦ୍ର ମହାପାତ୍ରଙ୍କ ରଚନାରୁ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ।
1: ଅନୁଚିନ୍ତା ନିବେଦନ କରିଛନ୍ତି ତୀର୍ଥାନନ୍ଦ ମିଶ୍ରା।

ବାସ କରୁଥିଲେ ଜଣେ ନୀତିନିଷ୍ଠ ବ୍ରାହ୍ମଣ, ନା ତାଙ୍କର ସୁଧର୍ମା। ସୁଧର୍ମାଙ୍କ ଧର୍ମପତ୍ନୀ ସୁଦେହା ସୁଶ୍ରୀ, ସୁନ୍ଦରୀ ଓ ପତିବ୍ରତା, ସକଳ ସଦ୍ଗୁଣ ପରିପୂର୍ଣ୍ଣ ଥିଲା ତାଙ୍କ ପାଖରେ। ସ୍ତ୍ରୀଙ୍କୁ ଧରି ସୁଧର୍ମା ଆନନ୍ଦରେ କାଳ କାଟୁଥାନ୍ତି। କାଳକ୍ରମେ ସୁଦେହାଙ୍କ ମନରେ ଆସିଲା ଦୁଃଖ, ସେ ସ୍ୱାମୀଙ୍କୁ ସନ୍ତାନଟିଏ ଦେଇପାରୁନାହାନ୍ତି। ଏହି ଚିନ୍ତାରେ ଅହରହ ଘାରି ହେଲେ ସେ। ଆମ ବଂଶ କ'ଣ ବୁଢ଼ିଯିବ ସ୍ୱାମୀ? ରାତିରେ ସ୍ୱାମୀଙ୍କ ପଦ ସେବା କରିବା ଅବସରରେ ନମ୍ର କଣ୍ଠରେ ନିବେଦିଲେ ସୁଦେହା। ଆମେ କ'ଣ ସନ୍ତାନର ମୁଖ ଦର୍ଶନ କରିପାରିବା ନାହିଁ? ଅପୁତ୍ରିକ ହେବା କ'ଣ ଆମ ବିଧିଲିପି? ସୁଦେହା କ୍ରମେ ବିଷର୍ଣ୍ଣ ଓ ପ୍ରଶ୍ନ ମନସ୍କ ହୋଇ ଉଠୁଥିଲେ। ସ୍ୱାମୀଙ୍କର କୌଣସି ସାନ୍ତ୍ୱନା ତାଙ୍କୁ ଆନନ୍ଦ ଦେଇପାରୁନଥିଲା। ଶେଷ ରାତିରେ ସେ ଦେଖିଲେ ଏକ ଅଦ୍ଭୁତ ସ୍ୱପ୍ନ। ସେହି ସ୍ୱପ୍ନ ହିଁ ତାଙ୍କ ସିଦ୍ଧାନ୍ତକୁ ପରିବର୍ତ୍ତନ କରିଦେଲା। ପ୍ରଭାତରୁ ସୁଦେହା ନିଜ ବାପ ଘରକୁ ବାହାରିଲେ। ଦୀର୍ଘ ପଥ ଅତିକ୍ରମ କରି ଗାଁରେ ପହଞ୍ଚିଲା ବେଳକୁ ଅବତରଣ କରିଆସୁଥିଲା ସନ୍ଧ୍ୟା। ବାପା ମାଙ୍କ ପାଦ ତଳେ ଲାଗୁନଥିଲା। ସାନ ଭଉଣୀ ଘୁଷ୍ମା ବଡ଼ ଭଉଣୀକୁ କୁଳେଇ ନେଲା। ସେହିଦିନ ରାତିରେ ପିତାମାତାଙ୍କ ସହ ପରାମର୍ଶ କରି ପରଦିନ ସକାଳୁ ଘୁଷ୍ମାଙ୍କୁ ସାଙ୍ଗରେ ନେଇ ସ୍ୱାମୀଙ୍କ ପାଖକୁ ଆସିଲା ସୁଦେହା। ସ୍ୱାମୀଙ୍କ ପାଦ ତଳେ ନିଜ ସାନ ଭଉଣୀକୁ ସମର୍ପି ଦେଇ ତାକୁ ଗ୍ରହଣ କରି ବଂଶ ରକ୍ଷା କରିବାକୁ ଅନୁରୋଧ କଲା ସୁଦେହା। କାଳକ୍ରମେ ଦୁଇ ଭଉଣୀ ପାଲଟିଲେ ଦୁଇ ଯା। ସୁଖର ସମୟ କାହିଁକେଣେ ଅତିକ୍ରାନ୍ତ ହୋଇଗଲା। ସମୟକ୍ରମେ ଘୁଷ୍ମା ହେଲା ଗର୍ଭବତୀ। ସୁଦେହାର ଆନନ୍ଦ କହିଲେ ନ ସରେ। ଉପଯୁକ୍ତ ସମୟରେ ଘୁଷ୍ମାର ଗର୍ଭରୁ ଜନ୍ମ ନେଲା ଏକ ସୁନ୍ଦର ଶିଶୁପୁତ୍ର। ତାର କାନ୍ଦରେ ଘରେ ଆନନ୍ଦ ଖେଳିଗଲା। କେଜାଣି କାହିଁକି ସୁଦେହାକୁ ଏ ଆନନ୍ଦ ସୁଖକର ହେଲା ନାହିଁ। ଶିଶୁପୁତ୍ରଟି ବଢ଼ିବା ସଙ୍ଗେ ସଙ୍ଗେ ସୁଦେହା ମନ ତଳେ ଈର୍ଷାର ଛପିଲା ନିଆଁ କ୍ରମେ କ୍ରମେ ତେଜି ଉଠିଲା। ବଢ଼ି ଉଠିଲା ନିଜ ଭିତରେ ତାର ଅସହାୟତା ଓ ଏକାକୀପଣ। କ୍ରମେ ପୁଅ ହେଲା ନବଯୁବକ, ବିବାହ କରି ଘରକୁ ଆସିଲା ବୋହୁ। ସୁଦେହା ଈର୍ଷାର ପ୍ରଖର ନିଆଁରେ ଜଳି ଜଳି ଯାଉଥିଲା। ଦିନେ ନିରୋଳାରେ ପୁଅକୁ ମାରି ମାଠିଆ ଭିତରେ ପୁରାଇ ପାଖରେ ଥିବା ପୋଖରୀରେ ପୋତିଦେଲା। ସେହି ପୋଖରୀରେ ଘୁଷ୍ମା ସବୁଦିନେ ପୂଜା କରୁଥାଏ ଶିବଙ୍କୁ। ସେଦିନ ସକାଳୁ ସବୁ ଜାଣି ଘୁଷ୍ମା ପୋଖରୀକୁ ପୂଜା କରିବାକୁ ଆସନ୍ତେ। ଶିବ ତା ପୁଅକୁ ବଞ୍ଚାଇକିରି ତାକୁ ଦେଲେ। ସୁଦେହାର କଳଙ୍କିତ କାହାଣୀ ଜଣାପଡ଼ିଗଲା। ମାତ୍ର ଘୁଷ୍ମା ସାନ ଭଉଣୀ ପ୍ରତି ନିର୍ବିବାଦରେ ସ୍ନେହ କରିଆସିଲା। ଈର୍ଷାର ଜଳନ୍ତା ଜୁଇରେ ସୁଦେହା ତିଳ ତିଳ ହୋଇ ଜଳିଯାଉଥିଲା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 34ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲିଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ଦିନେ ରାଜା ପରୀକ୍ଷିତ ବଣକୁ ଶିକାର ପାଇଁ ଯାଇଥିଲେ। କୌଣସି ଜନ୍ତୁ ପାଇଲେ ନାହିଁ। ଭୋକ ଶୋଷରେ ଆଉଟୁ ପାଉଟୁ ହେଲେ। ପାଣି ଟୋପିଏ ନ ପାଇ ଚାଲୁ ଚାଲୁ ଜଣେ ମୁନିଙ୍କ ଆଶ୍ରମରେ ପହଞ୍ଚି ପାଣି ମାଗିଲେ। ମୁନି ସେତେବେଳେ ଗଛମୂଳେ ବସି ଧ୍ୟାନ କରୁଥିବାରୁ ରାଜାଙ୍କ କଥା ଶୁଣିପାରିଲେ ନାହିଁ। ସାଧାରଣତଃ ଋଷି ଆଶ୍ରମରେ ରାଜାଙ୍କୁ ସମ୍ମାନ ଦେଖାଇ ଚର୍ଚ୍ଚା କରାଯାଏ, ମାତ୍ର

ପାଖରେ ସେପରି କିଛି ଚର୍ଚ୍ଚା ନ ହେବାରୁ ରାଜାଙ୍କୁ ଅପମାନ ଲାଗିଲା। ରାଜା ରାଗିଗଲେ। ପାଖରେ ପଡ଼ିଥିବା ମଲା ସାପଟାକୁ ଧନୁ ହୁଳରେ ଟେକି ମୁନିଙ୍କ ଗୋଳାରେ ପକାଇଦେଇ ଉଆସକୁ ଫେରିଆସିଲେ। ମୁନିଙ୍କ ପୁଅ ପିଲାମାନଙ୍କ ସାଙ୍ଗେ ଖେଳୁଥିଲା ବେଳେ ଜାଣିଲେ ଯେ ତାଙ୍କ ବାପାଙ୍କ ଗୋଳାରେ କେହି ଜଣେ ମଲାସାପ ପକାଇ ଦେଇଯାଇଛି। ସେ ତତ୍କ୍ଷଣାତ୍ ହାତରେ ଚଳୁ ଧରି ଅଭିଶାପ ଦେଲେ, ମୋ ବାପାଙ୍କ ଗୋଳାରେ ସାପ ଯିଏ ପକାଇଛି ତାକୁ ଆଜିଠୁ ସାତ ଦିନ ଭିତରେ ତକ୍ଷକ ଦଂଶନ କରୁ। ବାପାଙ୍କ ପାଖକୁ ଯାଇ ଋଷିପୁତ୍ର କାନ୍ଦିବାକୁ ଲାଗିଲେ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 34ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ବାଦଲ କୁମାର ଆଚାର୍ଯ୍ୟ, ତୃପ୍ତି ଦାସ ଏବଂ ଶୈଳଭାମା ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଧାନ ଚାଷ କରିବା ପୂର୍ବରୁ ଜମିକୁ ଗଭୀର ଚାଷ କରି ମାଟିକୁ ଗୁଣ୍ଡ କରନ୍ତୁ ଓ ମଇ ଦେଇ ସମତୁଲ କରନ୍ତୁ। ଶେଷଉଡ଼ ଚାଷ ବେଳେ ହେକ୍ଟର ପ୍ରତି 10 ଗାଡ଼ି ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ। ଛଟାବୁଣା ନ କରି ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ଅଥବା ଲଙ୍ଗଳ ସିଆରରେ 2-3 ସେଣ୍ଟିମିଟର ଗଭୀରରେ ଓ ଧାଡ଼ିରେ ବିହନ ବୁଣନ୍ତୁ। ବୁଣିସାରି ଥରେ ମଇ ଦେଇଦିଅନ୍ତୁ। ସହଳ କିସମରେ ଧାଡ଼ିକୁ ଧାଡ଼ି 15 ସେଣ୍ଟିମିଟର ଓ ବିଳମ୍ବ କିସମରେ 20 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। ହେକ୍ଟର ପ୍ରତି 80 କିଲୋଗ୍ରାମ ବିହନ ବିଶୋଧନ କରି ବୁଣନ୍ତୁ। ଯେଉଁଠାରେ ଜଳର ସୁବିଧା ଅଛି ରୋଇବା ନିମନ୍ତେ ତଳିଘେରା ପ୍ରସ୍ତୁତି କରନ୍ତୁ। 1 ହେକ୍ଟର ପାଇଁ ତଳି ଉତାରିବା ନିମନ୍ତେ ଆବଶ୍ୟକୀୟ 25 ଡେସିମିଲ ତଳିଘେରାରେ 1 ମିଟର ଚଉଡ଼ାର ପଟି କରି ମଝିରେ ମଝିରେ 30 ସେଣ୍ଟିମିଟର ଚଉଡ଼ାର ନାଳି ଛାଡ଼ନ୍ତୁ। ତଳି ପଟିଗୁଡ଼ିକରେ ଆବଶ୍ୟକ ହୋଇଥିବା 50 କିଲୋଗ୍ରାମ ଅଧିକ ଅମଳକ୍ଷମ ନଚେତ 15 କିଲୋଗ୍ରାମ ଶଙ୍କର କିସମ ଓଦା ତଳିଘେରାରେ ଗଜା ଫିଟିଥିବା ବିହନ

0: ଶୁଣନ୍ତୁ, ଦୋରସା ମାଟି ଥିବା ବର୍ଷା ଆଧାରିତ ଜମିରେ ଶୁଖିଲା ତଳିପଟି ମଧ୍ୟ କରିପାରିବେ। ଏଣୁ ଶୁଖିଲା ତଳିପଟିରେ ଧାଡ଼ିରେ 10 ସେଣ୍ଟିମିଟର ବ୍ୟବଧାନରେ ବିହନ ବୁଣନ୍ତୁ ଏବଂ ଖତ ଓ ମାଟି ମିଶାଇ ଘୋଡ଼ାଇ ଦିଅନ୍ତୁ। ତଳିପତ୍ର ଫିଟିଗଲେ ତଳିପଟିରେ ଧୀରେ ଧୀରେ ଜଳର ସ୍ତର ବୃଦ୍ଧି କରନ୍ତୁ। ଗଜା ହେବା ପାଇଁ ମାଟିରେ ଯଥେଷ୍ଟ ବତର ଥାଇ ବୁଣିବା ଆବଶ୍ୟକ। ଯେଉଁ ଜମିଗୁଡ଼ିକରେ ଘାସ ଉପଦ୍ରବ ଦେଖାଦେଇଛି, ବିଶେଷ କରି ଢିପ ଜମିରେ ଘାସମରା ଔଷଧ ବ୍ୟବହାର କରି ଘାସ ଦମନ କରନ୍ତୁ। ଏଥିପାଇଁ ଢିପ ଜମିରେ ହେକ୍ଟର ପ୍ରତି ବ୍ଲୁଟାକ୍ଲୋର କିମ୍ବା ପ୍ରେଟିଲାକ୍ଲୋର 1 ଲିଟରକୁ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରୋଇବା ପାଇଁ ଉର୍ଦ୍ଧିଷ୍ଟ ଜମିରେ ହେକ୍ଟର ପ୍ରତି 25 କିଲୋଗ୍ରାମ ଧଣିଚା ବୁଣନ୍ତୁ। ଜଳସେଚିତ ଜମିଗୁଡ଼ିକରେ ଜଳର ସୁବିଧା ଥିଲେ ସବୁଜ ସାର ନିମିତ୍ତ ଆଜୁଲା ବଢ଼ାନ୍ତୁ। ସାଧାରଣତଃ ଉର୍ବର ଜମିରେ ବୁଣା ବେଳେ ହେକ୍ଟର ପ୍ରତି 15 କିଲୋଗ୍ରାମ ଯବକ୍ଷାରଜାନ, 30 କିଲୋଗ୍ରାମ ଫସ୍ଫରସ୍ ଓ 15 କିଲୋଗ୍ରାମ ପଟାସ ସାର ଖାଦ୍ୟ ସାର ଭାବେ ପ୍ରୟୋଗ କରନ୍ତୁ। ଧାନ ବଦଳରେ ଅଣଧାନ ଫସଲ ଯଥା ମକା, ବରୁଗୁଡ଼ି, ହରଡ଼, ବିରି, ମାଣ୍ଡିଆ, ଚିନାବାଦାମ, ଜଡ଼ା ଓ କନ୍ଦମୂଳ ଇତ୍ୟାଦି ଚାଷ କରନ୍ତୁ। ମରୁଡ଼ି ସହଣି ଥିବା ଗଭୀର ଚେର, ଶୀଘ୍ର ବୃଦ୍ଧି ଓ ସ୍ୱଳ୍ପ ଅବଧି କିସମ ନିର୍ବାଚନ କରନ୍ତୁ। ଫସଲ ସଙ୍କଟ ଅବସ୍ଥାରେ ଜଳସେଚନ ପାଇଁ ବର୍ଷା ପାଣିକୁ ସଞ୍ଚୟ କରି ରଖନ୍ତୁ। ଗଡ଼ାଣିଆ ଜମିରେ ଗଡ଼ାଣିର ବିପରୀତ ଦିଗରେ ହୁଡ଼ା ଓ ନାଳ ଅଦଳ ବଦଳରେ କରନ୍ତୁ, ଯାହାଦ୍ୱାରା ମାଟିରେ ଅଧିକ ବର୍ଷା ପାଣି ସଞ୍ଚିତ ହୋଇ ରହିବ। ଖରାଟିଆ ଚାଷ ନିଶ୍ଚିତ ଭାବେ କରନ୍ତୁ, ଏହାଦ୍ୱାରା ରୋଗପୋକ ଓ ଘାସ ଦମନ କରାଯାଇପାରିବ ଏବଂ ଫସଲ ଶୀଘ୍ର ବୁଣାଯାଇପାରିବ। ଅମ୍ଳ ମାଟିରେ ଚୂନ ଓ କାଗଜ କଳ ମଇଳା ଇତ୍ୟାଦି ପକାଇ ମୃତ୍ତିକା ସଂଶୋଧନ ବ୍ୟବସ୍ଥା କରନ୍ତୁ, ଯାହାଫଳରେ ଜମିରେ ଘାସ କମ୍ ହେବ, ଅଧିକ ଜଳ ସଞ୍ଚିତ ହେବ ଏବଂ ଅଧିକ ଅମଳ ହେବ। ଏକକ ଫସଲ ପରିବର୍ତ୍ତେ ମିଶ୍ରିତ ବା ଅନ୍ତଃ ଫସଲ ଚାଷ କରନ୍ତୁ। ଢିପ ଜମିଗୁଡ଼ିକରେ କେବଳ ଧାନ ନ କରି ଅନ୍ୟ ଫସଲ ଯଥା ମୁଗ, ବିରି, ହରଡ଼, ମାଣ୍ଡିଆ, ମକା ଆଦି ଫସଲ ଅନ୍ତଃ ଫସଲ ହିସାବରେ ନିଅନ୍ତୁ। ବୁଣିବା ବେଳେ ନାଳିରେ ଖତ ପ୍ରୟୋଗ କରନ୍ତୁ। ମରୁଡ଼ି ସହିପାରୁଥିବା ଧାନ କିସମ ଯଥା ଅନ୍ନଦା, ପଥରା, ଯୋଗେଶ, ଖଣ୍ଡଗିରି, କଳିଙ୍ଗ 3, ହୀରା, ବନ୍ଦନା ଇତ୍ୟାଦି ବ୍ୟବହାର କରନ୍ତୁ। ମୁଗ, ବିରି, ହରଡ଼ ଆଦି ଫସଲରେ ପତ୍ରକଟା ରୋଗ ପୋକ ଦମନ ପାଇଁ ହେକ୍ଟର ପ୍ରତି 25-30 କିଲୋଗ୍ରାମ କ୍ଲୋରୋପାଇରିଫସ୍ 1.5% ଗୁଣ୍ଡ ପ୍ରୟୋଗ କରନ୍ତୁ, କିମ୍ବା 1 ଲିଟର ପ୍ରୋଫିନୋଫସ୍ କିମ୍ବା 1 ଲିଟର କ୍ୱିନାଲୋଫସ୍ ବା 500 ମିଲିଲିଟର ଇଣ୍ଡୋସ୍କା କାର୍ବ ହେକ୍ଟର ପ୍ରତି 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧାନ ବିଲ ହିଡ଼ମାନଙ୍କରେ ବିରି ଓ ହରଡ଼ ଆଦି ବୁଣନ୍ତୁ। ମୁଗ, ବିରି, ହରଡ଼ ବୁଣା ହେବାର 3 ସପ୍ତାହ ବେଳକୁ କୋଡ଼ାଖସା କରି ଘାସ ବାଛି ଦିଅନ୍ତୁ, କିମ୍ବା କ୍ୱିଜାଲୋଫପ୍ ଇଥାଇଲ୍ ହେକ୍ଟର ପ୍ରତି 1000 ମିଲିଲିଟର ଟାର୍ଗା ସୁପର 5% ତରଳ 500 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଘାସ ଦମନ ହୋଇପାରିବ। ଜମିକୁ ନିଗିଡ଼ା ରଖନ୍ତୁ। ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ପାଇଁ ମାଙ୍କୋଜେବ୍ ସହିତ କାର୍ବେଣ୍ଡାଜିମ୍ 1.5 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତିର ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: ଏଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୁୟନ୍ତାମ ପ୍ରବାଚିକା ରିଚା ଝା। अथ वार्ताः। केन्द्रीयान्वेषणाभिकरणेन अस्य वर्षस्य राष्ट्रिय पात्रता सह प्रवेश परीक्षा नीट यूजी इत्यस्याः आयोजने प्रश्नपत्रम् अनधिकृतरीत्या बहिरागमन विषयमालक्ष्य प्रकरणं पञ्जीकृतम्। शिक्षा मन्त्रालयस्य उच्च शिक्षा विभागात् प्राप्तस्य लिखित परिवादस्य आधारे संस्थया एतत् प्रकरणं पञ्जीकृतम्। संस्थया संसूचितं यत् विशेषाणां केन्द्रीयावेषणाभिकरणदलानां निर्माणं जातं तथा प्रकरणम् अन्वेषणार्थं विभिन्नेषु स्थानेषु एतानि दलानि प्रेषितानि सन्ति। एषा नीट परीक्षा अस्य मासस्य तृतीयदिनांके राष्ट्रियपरीक्षणसंस्थया आयोजिता आसीत्। नवदिल्ल्यां नीट परीक्षायाः निरस्तीकरणविषये वार्ताहरसम्मेलनं सम्बोधयन् राष्ट्रियपरीक्षणसंस्थायाः महानिदेशकः अभिषेकसिंहः अवदत् यत् राष्ट्रियपरीक्षणसंस्था छात्रेभ्यः पुनः परीक्षाम् आयोजयिष्यति सा च परीक्षा निष्पक्षरूपेण भविष्यति

ସଂସ୍କୃତରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା, ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ।

ସକାଳ 7:25 ସାନ୍ତାଳି ଆଖଡ଼ା, ସୁଗମ ସଙ୍ଗୀତ ସକାଳ 7:55, ସକାଳ 8:15 କାର୍ଯ୍ୟକ୍ରମ ହେଲୋ ବାରିପଦା।

ଦିନ ବାରଟାରେ ଲୋକସଙ୍ଗୀତରେ ରହିଛି ଖଞ୍ଜାଳି ଭଜନ। ପରିବେଷଣ କରିବେ ଶିଳ୍ପୀ ଫକୀରଚରଣ ସାହୁ ଏବଂ ସାଥୀ କଳାକାର। ଅପରାହ୍ନ 5:30 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ। ସନ୍ଧ୍ୟା 6:00 ଭକ୍ତି ଗୀତ।

ସୁଗମ ସଙ୍ଗୀତ ସନ୍ଧ୍ୟା 6:15। ଆଦିବାସୀ ସଙ୍ଗୀତ କ୍ରମରେ ସାନ୍ତାଳୀ ଗୀତ ପରିବେଷଣ କରିବେ ଶିଳ୍ପୀ ଗିରିଶ ଚନ୍ଦ୍ର ମାରଣ୍ଡି ଏବଂ ସାଥୀ କଳାକାର। ରାତି 7:30 ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଆପଣମାନଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ରାତି 8। ରାତି 8:30 ସୁଗମ ସଙ୍ଗୀତ ଗୀତ ଅତୀତ ରାତି 8:40। ଏକକ କଥାଚିତ୍ର କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ରାତି 10:30। ଶ୍ରୋତାବନ୍ଧୁ, ଇତିରାଜର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ପାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ପରେ ଡାକ୍ତରୀ ପରୀକ୍ଷାରେ ପ୍ରବେଶ ପାଇଁ ଅନୁଷ୍ଠିତ ନିଟ୍ ୟୁଜି 2026 ପରୀକ୍ଷା ବାତିଲ ହେବା ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ମାମଲାର ତଦନ୍ତ ଆରମ୍ଭ କରିଛି। ଘଟଣାରେ ସିବିଆଇ 40ରୁ ଉର୍ଦ୍ଧ୍ୱ ଜଣଙ୍କୁ ଅଟକ ରଖି ଜେରା କରୁଛି। ସେହିଭଳି ରାଜସ୍ଥାନ ପୁଲିସ୍ର ସ୍ୱତନ୍ତ୍ର ଦଳ ଏହି ମାମଲାରେ ଏପର୍ଯ୍ୟନ୍ତ 15 ଜଣଙ୍କୁ ଗିରଫ କରିଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଏନ୍ଟିଏ ପକ୍ଷରୁ ଏହି ପରୀକ୍ଷା ଗତ 3 ତାରିଖରେ ଦେଶବ୍ୟାପୀ 5,400 ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଏଥିରେ 22 ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ଭଲପୁର ମହାନଗର ନିଗମଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ମହାନଗର ନିଗମ ଏବଂ ଅନ୍ୟ ପୌରାଞ୍ଚଳରେ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା। ବୈଠକରେ ସମ୍ଭଲପୁର ଯୋଜନା ଅଞ୍ଚଳ ପାଇଁ ନୂତନ ବ୍ୟାପକ ବିକାଶ ଯୋଜନା 2047 ପ୍ରସ୍ତୁତ କରିବାକୁ ଅନୁମୋଦନ କରାଯାଇଛି। ଏହି ଅବସରରେ ଶ୍ରୀ ମହାପାତ୍ର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ସହ ବିଭିନ୍ନ ଯୋଜନାରେ

0: ଭତ୍ତା ଓ ସହାୟତା ପ୍ରଦାନ କରିଥିଲେ। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଗୁଜରାଟ ନିବେଶକ ସମ୍ମିଳନୀ ଏବଂ ରୋଡ୍ ଶୋ ପରବର୍ତ୍ତୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିବେଶକମାନଙ୍କ ପାଇଁ ରାଜ୍ୟରେ ଶିଳ୍ପ ଓ ଅନ୍ୟ କ୍ଷେତ୍ରରେ ପ୍ରକଳ୍ପ ସ୍ଥାପନ ଲାଗି ଅନୁକୂଳ ସୁବିଧା ସୁଯୋଗ ଯୋଗାଇଦେବା ନେଇ ଆଲୋଚନା ହୋଇଥିଲା। ସୂଚନା ଅନୁସାରେ ଗୁଜରାଟ ସମ୍ମିଳନୀରେ ରାଜ୍ୟକୁ ମୋଟ 48,333 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ସମ୍ପର୍କିତ ଏକ ବୈଠକ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରସ୍ତୁତି ସମନ୍ୱୟ ଓ ପୂର୍ବ ସତର୍କ ସୂଚନା ମାଧ୍ୟମରେ ଶୂନ୍ୟ ମୃତାହତ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି ଓଡ଼ିଶା ଉପକୂଳରେ କୌଣସି ବାତ୍ୟାର ସମ୍ଭାବନା ନଥିବା ବୈଠକରେ ସୂଚନା ଦେଇଥିଲେ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ଲାଗି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ 30 ଓଡ୍ରାଫ୍ ଟିମ୍ ସଜାଗ ରହିବା ସହ ବିଭିନ୍ନ ବିଭାଗ ପକ୍ଷରୁ ଜଳଭଣ୍ଡାର ପରିଚାଳନା, ରାସ୍ତା ଓ ବିଦ୍ୟୁତ୍ ସେବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସମ୍ପର୍କରେ ସମୀକ୍ଷା ହୋଇଥିଲା। ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ ତଥା ସମସ୍ତ ସ୍ତରରେ ଗୁଣାତ୍ମକ ଚିକିତ୍ସା ସୁନିଶ୍ଚିତ କରିବା ଉପରେ ବିଭାଗୀୟ କମିଶନର ଅଶ୍ୱତୀ ଏସ୍ ଗୁରୁତ୍ୱାରୋପ କରିଛନ୍ତି। ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟରେ ସ୍ୱାସ୍ଥ୍ୟସେବା, ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଔଷଧ ଉପଲବ୍ଧତା ଓ ହସ୍କିଟାଲ ଭିଭିଭୂମି ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଆଗାମୀ ମୌସୁମୀ ଋତୁକୁ ଦୃଷ୍ଟିରେ ରଖି ବିଭିନ୍ନ ରୋଗର ଚିକିତ୍ସା ପାଇଁ ଆଗୁଆ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗର କମିଶନର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ରୋଗୀଙ୍କ ଚିକିତ୍ସା ଆରମ୍ଭ ହୋଇଛି। ଏଥିପାଇଁ କଟକ ଏସ୍ସିବି ମେଡିକାଲ କଲେଜରୁ 7 ଜଣ ବିଶେଷଜ୍ଞ ଡାକ୍ତର ଏକ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ପହଞ୍ଚିଛନ୍ତି। ପୁରୀ ଶ୍ରୀମନ୍ଦିର ଦ୍ୱିତୀୟ ପର୍ଯ୍ୟାୟ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଗତକାଲି ଶେଷ ହୋଇଛି। ଗଣତି ଶେଷ ହେବା ପରେ ଅଳଙ୍କାରଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯାଇଛି। ଆସନ୍ତା 19 ତାରିଖରୁ ପୁଣିଥରେ ଗଣତି କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଥିବା ରାଜୀବ ଗାନ୍ଧୀ ଷ୍ଟାଡିୟମର ଆଧୁନିକୀକରଣ ପାଇଁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଷ୍ଟାଡିୟମ ପାଇଁ 35 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ଆକାଶବାଣୀ ଜୟପୁର ପକ୍ଷରୁ ଏକ ସଙ୍ଗୀତ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ପ୍ରତିଷ୍ଠିତ ଶିଳ୍ପୀମାନେ ଯୋଗଦେଇ ସଙ୍ଗୀତ ପ୍ରଦର୍ଶନ ମାଧ୍ୟମରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଓଡ଼ିଆ ଭାଷାରେ କାର୍ଯ୍ୟ କରିବା ଲାଗି ସଚେତନତା ବୃଦ୍ଧି ସହ ପ୍ରଶିକ୍ଷଣ ଦିଆଯାଇଥିଲା। ବରଗଡ଼ ଜିଲ୍ଲାରେ ଆୟୋଜିତ ଲୋକରଞ୍ଜନୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହେଉଛି। କାର୍ଯ୍ୟକ୍ରମକୁ ସାଂସଦ ପ୍ରଦୀପ ପୁରୋହିତ ଉଦ୍ଘାଟନ କରିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ତେବେ ଆସନ୍ତା ସପ୍ତାହ ମଧ୍ୟରେ ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା 2-4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକାଲି ଟିଟିଲାଗଡ଼ଠାରେ ଦିନର ସର୍ବାଧିକ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ଶନିବାର ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଅନିଦ୍ରା ଜନିତ ସ୍ୱାସ୍ଥ୍ୟ ସମସ୍ୟା। ଆଲୋଚକ ଡାକ୍ତର ଶାରଦା ପ୍ରସନ୍ନ ସ୍ୱାଇଁ।
2: ପ୍ରତ୍ୟେକ ବ୍ୟକ୍ତି ବଞ୍ଚିବା ପାଇଁ ଖାଦ୍ୟ ଯେପରି ଭାବରେ ଆବଶ୍ୟକ, ସେହିପରି ଭାବରେ ଏକ ସୁସ୍ଥ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ନିଦ୍ରା ଅପରିହାର୍ଯ୍ୟ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି ପ୍ରତ୍ୟେକ ଦିନ 6 ଘଣ୍ଟାରୁ 7 ଘଣ୍ଟା ନିହାତି ଶୋଇବା ଦରକାର। ଯେଉଁ ବ୍ୟକ୍ତିର ନିଦ୍ରାଗତ ସମସ୍ୟା ଯେତେ କମ୍, ତା'ର ଶାରୀରିକ ଓ ମାନସିକ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ସେତେ କମ୍। ବର୍ତ୍ତମାନ ସମୟରେ ଅନିଦ୍ରା ଜନିତ ସ୍ୱାସ୍ଥ୍ୟ ସମସ୍ୟା ଏକ ସାଧାରଣ ଘଟଣା ଭାବେ ଉଭା ହୋଇଛି। ମାନସିକ ରୋଗୀ, ବିଭିନ୍ନ ପ୍ରକାର ଶାରୀରିକ ରୋଗୀ ତଥା ରକ୍ତଚାପ, ଡାଇବେଟିସ୍, ହୃଦ୍ରୋଗ ଓ କ୍ୟାନ୍ସର ଆଦି ଭୋଗୁଥିବା ରୋଗୀ ଓ ନିଶାଜନିତ ମାନସିକ ସମସ୍ୟା ଭୋଗୁଥିବା ରୋଗୀମାନଙ୍କର ନିଦ୍ରାହୀନତା ଏକ ସାଧାରଣ ସମସ୍ୟା। ବର୍ତ୍ତମାନ ସମୟରେ କର୍ମକ୍ଷେତ୍ରରେ ବଞ୍ଚିବା ପାଇଁ ଅହରହ ସଂଗ୍ରାମ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୁବାବସ୍ଥାରେ ପ୍ରବଳ ପ୍ରତିଯୋଗିତା, ଅଫିସରେ କାମ କରୁଥିବା ବ୍ୟକ୍ତିମାନେ ଦୀର୍ଘ ସମୟ ବସି ରହି କାମ କରିବା ଓ ଶାରୀରିକ ପରିଶ୍ରମଠାରୁ ଦୂରେ ରହିବା ଫଳରେ ନିଦ୍ରାହୀନତା ଧୀରେ ଧୀରେ ବଢ଼ିଚାଲିଛି।

0: ଅନୁଶୀଳନରୁ ଜଣାପଡ଼ିଛି ଯେ ସାରା ବିଶ୍ୱରେ ଶତକଡ଼ା 15% ଲୋକ ଅନିଦ୍ରାଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ହୋଇଥାନ୍ତି। ବିଭିନ୍ନ ରୋଗ ଯୋଗୁଁ ଡାକ୍ତରଙ୍କ ପାଖକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରେ ଶତକଡ଼ା 40-50% ରୋଗୀ ନିଦ୍ରାହୀନତା ଏକ ଲକ୍ଷଣ ବୋଲି ପ୍ରକାଶ କରିଥାନ୍ତି। ମାନସିକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରୁ ଶତକଡ଼ା 80% ରୋଗୀ ନିଦ୍ରାହୀନତା ଭୋଗ କରିଥାନ୍ତି। ନିଦ୍ରାହୀନତା ଭୋଗ କରୁଥିବା ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ମାନସିକ ବିଷାଦ ବା ଡିପ୍ରେସନ୍, ଆଙ୍ଗଜାଇଟି ରୋଗ ଓ ନିଶାଗ୍ରସ୍ତ ମାନସିକ ସମସ୍ୟାରେ ଆକ୍ରାନ୍ତ ହୋଇଥାନ୍ତି। ନିଦ୍ରାହୀନତା ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହିଲେ ମଣିଷ ରକ୍ତଚାପ, ଡିପ୍ରେସନ୍, ଡାଇବେଟିସ୍, ହୃଦ୍ରୋଗ ଓ ଡିମେନ୍ସିଆ ଆଦି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା 2-3 ଗୁଣ ପର୍ଯ୍ୟନ୍ତ ବଢ଼ିଯାଏ। ଏଥିମଧ୍ୟରୁ ଗୋଟିଏ ରୋଗରେ ଆକ୍ରାନ୍ତ ହେଲେ ଶରୀର ଭିତରେ ବିଭିନ୍ନ ପ୍ରତିକ୍ରିୟା ମାଧ୍ୟମରେ ଅନ୍ୟ ରୋଗ ମାଡ଼ି ବସେ। ନିଦ୍ରାହୀନତା ଲାଗି ରହିଲେ ତାର ପରିଣାମ ସ୍ୱରୂପ ଭୁଲିଯିବା ବା ଛୋଟ ଛୋଟ କଥା ମନେ ନ ରହିବା, ଚିଡ଼ଚିଡ଼ି ଲାଗିବା, ଅନ୍ୟମନସ୍କ ରହିବା, ଗାଡ଼ି ଚଳାଇବା ବେଳେ ଦୁର୍ଘଟଣା ହେବା ଓ ସର୍ବୋପରି ମଣିଷର ସାମାଜିକ ଏବଂ ବୃତ୍ତିଗତ କାମରେ କାର୍ଯ୍ୟଦକ୍ଷତା କମିଯାଏ, ଯାହା ନିଜକୁ ନିଜେ ବ୍ୟକ୍ତି ଅନୁଭବ କରିପାରେ ନାହିଁ। ଦୈନନ୍ଦିନ ଜୀବନରେ ଏସବୁ ଜିନିଷ ବ୍ୟକ୍ତି ଠିକ୍ ଭାବରେ ହୃଦୟଙ୍ଗମ କରି ନପାରିବା ଦ୍ୱାରା ଗୋଟିଏ ପରେ ଗୋଟିଏ ସମସ୍ୟା ବଢ଼ିଚାଲେ। ବର୍ତ୍ତମାନ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରା କିପରି ହେବ ସେ ବିଷୟରେ ଆଲୋଚନା କରିବା। ଆମ ରାଜ୍ୟର ଲୋକମାନେ ଅପରାହ୍ନରେ ଆଳସ୍ୟ ଯୋଗୁଁ ଶୋଇବାକୁ ଯାଆନ୍ତି ଓ ଏହାକୁ ସ୍ୱାସ୍ଥ୍ୟ ପାଇଁ ଅପରିହାର୍ଯ୍ୟ ବୋଲି ଭାବନ୍ତି। ପୃଥିବୀର ଅନ୍ୟ କୌଣସି ସ୍ଥାନରେ ସୁସ୍ଥ ବୟସ୍କ ବ୍ୟକ୍ତି ଦିନରେ ଶୋଇନଥାନ୍ତି। ଶାରୀରିକ ପରିଶ୍ରମ ନକରି ଦିନରେ ଶୋଇଲେ ରାତିରେ ନିଦ ନ ହେବା ସ୍ୱାଭାବିକ କଥା, ତେଣୁ ଦିନବେଳା ଶୋଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତେଣୁ ସବୁବେଳେ ବସି ରହି କାମ କରୁଥିବା ବ୍ୟକ୍ତିମାନେ ଦିନରେ କିମ୍ବା ସନ୍ଧ୍ୟାରେ ଖାଲି ପେଟରେ ଚାଲିବା ଦ୍ୱାରା ରାତିରେ ନିଦ ଠିକ୍ ହୋଇଥାଏ। କୃଷି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି, ଶ୍ରମିକମାନେ, କଳକାରଖାନାରେ ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତିମାନେ ଶାରୀରିକ ପରିଶ୍ରମ କରୁଥିବାରୁ ସେମାନଙ୍କର ଉପଯୁକ୍ତ ନିଦ୍ରା ହୋଇଥାଏ ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ଅପେକ୍ଷା କମ୍ ରୋଗରେ ଆକ୍ରାନ୍ତ ହୁଅନ୍ତି। ଆମେ ଶୋଉଥିବା କୋଠରୀକୁ କେବଳ ଶୋଇବା ପାଇଁ ବ୍ୟବହାର କରି ଅନ୍ୟାନ୍ୟ କୋଠରୀରେ ଘରର ଅନ୍ୟାନ୍ୟ କାମ କରିବା ଦ୍ୱାରା ଠିକ୍ ନିଦ୍ରା ହୋଇଥାଏ। ବହୁତ ସମୟରେ ଶୋଇବା କୋଠରୀକୁ ଅନ୍ୟ କୌଣସି କାର୍ଯ୍ୟ ପାଇଁ ବ୍ୟବହାର କରିବା ଦ୍ୱାରା ସେହି କୋଠରୀରେ ନିଦ୍ରା ଠିକ୍ ହୋଇନଥାଏ। ରାତିରେ ରାତ୍ରିଭୋଜନ କରିବା ସମୟରେ ପେଟ ପୁରା ଖାଦ୍ୟ ନ ଖାଇ ପେଟ କିଛି ଖାଲି ରଖିଲେ ସୁନିଦ୍ରା ହେବାରେ ସାହାଯ୍ୟ ହୋଇଥାଏ। ବହୁତ ସମୟରେ ନିଦ୍ରାହୀନତା କୌଣସି ରୋଗର ଲକ୍ଷଣ ନ ହୋଇ ଏହା ଏକ ପ୍ରାଇମେରୀ ରୋଗ ହିସାବରେ ଅନେକ ଲୋକଙ୍କଠାରେ ଦେଖାଦେଇଥାଏ। ଏଥିପାଇଁ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଔଷଧ ଖାଇଲେ ଏହା ସମ୍ପୂର୍ଣ୍ଣ ଭାବେ ନିରାକରଣ ହୋଇପାରିବ। ତେଣୁ ନିଦ୍ରାହୀନତା ଲାଗି ରହିଲେ ଡାକ୍ତରଙ୍କୁ ପରାମର୍ଶ କରି ଶୀଘ୍ର ଉପଚାର କରିବା ଦରକାର, ଯାହାଦ୍ୱାରା ନିଦ୍ରାହୀନତା ଯୋଗୁଁ ହେଉଥିବା ଅନ୍ୟାନ୍ୟ ରୋଗକୁ ମଧ୍ୟ ରୋକାଯାଇପାରିବ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣିଥିଲେ ଆଲୋଚନା ଅନିଦ୍ରାଜନିତ ସ୍ୱାସ୍ଥ୍ୟ ସମସ୍ୟା। ଆଲୋଚକ ଥିଲେ ଡାକ୍ତର ଶାରଦା ପ୍ରସନ୍ନ ସ୍ୱାଇଁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଜ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଆରମ୍ଭ କରି ମାମଲା ରୁଜୁ କଲା ସିବିଆଇ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ଘୋଷଣା। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ବିଧାନସଭାରେ ଆଜି ପ୍ରମାଣ କରିବେ ନିଜର ସଂଖ୍ୟାଗରିଷ୍ଠତା। ମହାରାଷ୍ଟ୍ରରେ ଏକ ଧାର୍ମିକ ସମାରୋହରେ କାନ୍ଥ ଭୁଷୁଡ଼ି ପଡ଼ିବାରୁ 6 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଘଟଣାର ତଦନ୍ତଭାର ହାତକୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଏକ ମାମଲା ରୁଜୁ କରିଛି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କିତ ଦିଆଯାଇଥିବା ଅଭିଯୋଗ ଭିତ୍ତିରେ ଏହି ମାମଲା ରୁଜୁ ହୋଇଛି ବୋଲି ସିବିଆଇ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର

ଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ସିବିଆଇ ପକ୍ଷରୁ ଏଥିଲାଗି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରିବା ଲାଗି ବିଭିନ୍ନ ସ୍ଥାନକୁ ପଠାଯାଇଛି ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଚଳିତ ମାସ 3 ତାରିଖରେ ଏନ୍ଟିଏ ପକ୍ଷରୁ ନିଟ୍ ସ୍ନାତକ 2026 ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା। ଅନ୍ୟପକ୍ଷରେ ଏହି ଘଟଣାରେ ରାଜସ୍ଥାନ ପୁଲିସ 15 ଜଣଙ୍କୁ ଅଟକ ରଖିଛି। ଏହି ଘଟଣାର ମୁଖ୍ୟ ଜୟପୁରର ମନୀଷ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଶ୍ନପତ୍ର ପ୍ରଘଟ ଘଟଣାର ନେଟୱର୍କ କେତେଦୂର ବ୍ୟାପିଛି ଏବଂ ଏଥିରେ ହୋଇଥିବା ଆର୍ଥିକ କାରବାର ସମ୍ପର୍କରେ ପୁଲିସ ତଦନ୍ତ କରୁଛି। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଲାଗି ଘୋଷଣା କରିଛନ୍ତି। ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ବିଚାର ବିଭାଗୀୟ ଭିତ୍ତିଭୂମି ପରାମର୍ଶଦାତା କମିଟିର ଅଧ୍ୟକ୍ଷ ରହିଛନ୍ତି। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦେବାଂଶୁ ବସାକ, ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଶ୍ୱିନୀ କୁମାର ମିଶ୍ରା ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୋମା ଶେଖର ସୁନ୍ଦରେସାନ୍ ସଦସ୍ୟ ଅଛନ୍ତି। ଏତଦ୍ବ୍ୟତୀତ ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ୍ ଏବଂ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର ମହାନିର୍ଦ୍ଦେଶକ ମଧ୍ୟ ଏହି କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏହି କମିଟି ଦେଶବ୍ୟାପୀ ବିଭିନ୍ନ ଅଦାଲତରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆବଶ୍ୟକ ହେଉଥିବା ସରକାରୀ ଆର୍ଥିକ ସହାୟତା ଆକଳନ କରିବେ। ଚଳିତ ବର୍ଷ ଅଗଷ୍ଟ 31 ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲ୍କୁ କମିଟି ପ୍ରଦାନ କରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଷୋଡ଼ଶ ପେନ୍ସନ୍ ଅଦାଲତ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବ। କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ଅଦାଲତରେ ଅଧ୍ୟକ୍ଷତା କରିବେ। 37 ମନ୍ତ୍ରଣାଳୟ ଏବଂ ବିଭାଗରେ ବହୁଦିନରୁ ପଡ଼ିରହିଥିବା 985 ପେନ୍ସନ୍ ସମ୍ପର୍କିତ ଅଭିଯୋଗଗୁଡ଼ିକୁ ଆଜି ଏହି ଅଦାଲତରେ ସମାଧାନ କରାଯିବ। ପେନ୍ସନ୍ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 2017 ବହୁଦିନରୁ ପଡ଼ିରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପେନ୍ସନ୍ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ କରିବା ଦିଗରେ ପେନ୍ସନ୍ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏପର୍ଯ୍ୟନ୍ତ ଅନୁଷ୍ଠିତ 15 ପେନ୍ସନ୍ ଅଦାଲତ ମାଧ୍ୟମରେ ପ୍ରାୟ 28,000 ଅଭିଯୋଗର ବିଚାର କରାଯାଇ 20,000+ ମାମଲାର ତତ୍କାଳୀନ ସମାଧାନ କରାଯାଇଛି, ଫଳରେ ପେନ୍ସନ୍ ଅଦାଲତରେ ସଫଳତାର ହାର 71%+ ବୋଲି ବିଭାଗ କହିଛି। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ଆଜି ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ଏଥିଲାଗି ସମର୍ଥନ ଯୋଗାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ସି ଜୋସେଫ୍ ବିଜୟ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଛନ୍ତି। ସରକାର ଗଠନ ଲାଗି ପୂର୍ବରୁ କେତେକ ରାଜନୈତିକ ଦଳ ଟିଭିକେକୁ ସମର୍ଥନ କରିଥିଲେ। ଏତଦ୍ବ୍ୟତୀତ ଏଆଇଏଡିଏମ୍କେର କେତେକ ବିଧାୟକଙ୍କ ସମେତ ଏଏମ୍ଏମ୍କେର ଏକମାତ୍ର ବିଧାୟକ ଏସ୍ କାମରାଜ ମଧ୍ୟ ଟିଭିକେକୁ ସମର୍ଥନ ଦେବା ଲାଗି ସମ୍ମତି ପ୍ରଦାନ କରିଥିବା ଜଣାଯାଇଛି। ଟିଭିକେ ନିକଟରେ ବର୍ତ୍ତମାନ ବିଧାନସଭାରେ ପ୍ରାୟ 150 ବିଧାୟକଙ୍କ ସମର୍ଥନ ଥିବା ଜଣାଯାଇଛି। ଇତିମଧ୍ୟରେ ଟିଭିକେ ସରକାରକୁ ସମର୍ଥନ ଦେବା ପ୍ରସଙ୍ଗରେ ଏଆଇଏଡିଏମ୍କେ ଦଳ ଦୁଇ ଭାଗରେ ବିଭକ୍ତ ହୋଇଥିବା ଜଣାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସାଧାରଣ ସମ୍ପାଦକ ଏଡ଼ାପାଡି କେ ପାଲାନିସ୍ୱାମୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଟିଭିକେ ସରକାରକୁ ସମର୍ଥନ ନ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ସରକାର ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମତବ୍ୟକ୍ତ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ସିଆଇଆଇ ପକ୍ଷରୁ ଅନୁଷ୍ଠିତ ପରବର୍ତ୍ତୀ ପିଢ଼ି ଶ୍ରମ ସଂସ୍କାର, ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ସମ୍ପର୍କିତ ପ୍ରସଙ୍ଗରେ ନିଜ ମତ ରଖି ସେ ଏହା କହିଛନ୍ତି। ଶ୍ରୀ ମାଣ୍ଡବ୍ୟ କହିଛନ୍ତି ଶ୍ରମିକମାନଙ୍କ କ୍ଷେତ୍ରରେ ସରକାର ଶିଳ୍ପଗୁଡ଼ିକ ଉପରୁ ବୋଝ ହ୍ରାସ କରିବା ଉଦ୍ଦେଶ୍ୟରେ ପ୍ରଚେଷ୍ଟା ଜାରି ରଖିଛନ୍ତି। ପ୍ରାୟ 10 ପୂର୍ବେ ଦେଶରେ 29 ଶ୍ରମିକ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା 94 ପହଞ୍ଚିଛି। ନୂତନ ଶ୍ରମ ଆଇନ ଉପରେ ଆଲୋକପାତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି ଦେଶରେ ଉଭୟ ଶ୍ରମକୈନ୍ଦ୍ରିକ ଏବଂ ଶିଳ୍ପକୈନ୍ଦ୍ରିକ ସଂସ୍କାର କାର୍ଯ୍ୟକାରୀ କରାଯାଇଛି। ଗରିବ ଓ ଚାଷୀମାନଙ୍କ ହିତରେ କାର୍ଯ୍ୟ କରିବା ସହିତ ଶିଳ୍ପ ଅଭିବୃଦ୍ଧି ଲାଗି ଆବଶ୍ୟକ ପଦକ୍ଷେପ ନେବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମାଣ୍ଡବ୍ୟ ମତବ୍ୟକ୍ତ କରିଛନ୍ତି। ପଶ୍ଚିମ ଏସିଆ ବିବାଦକୁ ଦୃଷ୍ଟିରେ ରଖି ଭାରତ ଦୈନିକ ଘରୋଇ ଏଲ୍ପିଜି ଉତ୍ପାଦନ ପ୍ରାୟ 18,000 ଟନ୍ ବୃଦ୍ଧି କରିଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ

ହରଦୀପ ସିଂ ପୁରୀ ନୂଆଦିଲ୍ଲୀଠାରେ ସିଆଇଆଇ ବାର୍ଷିକ ବ୍ୟବସାୟିକ ସମ୍ମିଳନୀ 2026ରେ ଉଦ୍ବୋଧନ ଦେଇ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଭାରତ ଦୈନିକ ଘରୋଇ ଏଲ୍ପିଜି ଉତ୍ପାଦନ 36,000 ଟନ୍ରୁ 54,000 ଟନ୍କୁ ବୃଦ୍ଧି କରିଛି। ସାମ୍ପ୍ରତିକ ସ୍ଥିତିରେ ଗତ କିଛି ମାସ ଧରି ବିଶ୍ୱର ଅନେକ ରାଷ୍ଟ୍ରରେ ତୈଳ ସଙ୍କଟ ଦେଖାଦେବା ସହିତ ଏହାର ମୂଲ୍ୟ ଆକାଶଛୁଆଁ ହୋଇଥିବା ବେଳେ ଭାରତରେ ଏହାର ତୁଳନାତ୍ମକ ଘରୋଇ ମୂଲ୍ୟ ସ୍ଥିର ରହିଛି। ଏ ଦିଗରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିହିତ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଦେଶରେ 60 ଦିନ ଲାଗି ଅଶୋଧିତ ତୈଳ ଓ ଏଲ୍ଏନ୍ଜିର ବଫର ଷ୍ଟକ୍ ରହିଥିବା ବେଳେ ଏଲ୍ପିଜିର ଷ୍ଟକ୍ 45 ଦିନ ଲାଗି ଗଚ୍ଛିତ ରହିଛି। ତେଣୁ ଦେଶରେ ଏ କ୍ଷେତ୍ରରେ ତୁରନ୍ତ କୌଣସି ଅଭାବ ପରିଲକ୍ଷିତ ହେବାର ସମ୍ଭାବନା ନାହିଁ। ଏହି ଅବସରରେ ଏଲ୍ପିଜିରୁ ଏଲ୍ଏନ୍ଜିକୁ ପରିବର୍ତ୍ତନ କରିବା ସହିତ ଏକ ସବୁଜ ଶକ୍ତି ଦେଶ ଭାବେ ଭାରତକୁ ଗଢ଼ି ତୋଳିବା ଦିଗରେ ମିଳିତ ପ୍ରୟାସ କରିବା ଲାଗି ଶ୍ରୀ ପୁରୀ ଶିଳ୍ପୋଦ୍ୟୋଗୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 3 ଦିନିଆ ଚୀନ ଗସ୍ତରେ ଯାଇ ଆଜି ବେଜିଂରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି। ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଚୀନ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହି ଅବସରରେ ହେବାକୁ ଥିବା ବୈଠକରେ ଦ୍ୱିପକ୍ଷୀୟ ସମ୍ପର୍କ ପ୍ରସଙ୍ଗରେ ମତ ବିନିମୟ ହେବ। ତେବେ ଏହି ବୈଠକରେ ବାଣିଜ୍ୟ କାରବାର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଟ୍ରମ୍ପ ପୂର୍ବରୁ ସୂଚନା ଦେଇସାରିଛନ୍ତି। 2017 ପରଠାରୁ ଏହା ହେଉଛି ଆମେରିକା ରାଷ୍ଟ୍ରପତିଙ୍କ ପ୍ରଥମ ଚୀନ ଗସ୍ତ। ଏଥିସହିତ ଟ୍ରମ୍ପ ଏବଂ ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହା ହେଉଛି ସପ୍ତମ ଦ୍ୱିପକ୍ଷୀୟ ବୈଠକ। ଚୀନ ଗସ୍ତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ଏହି ଗସ୍ତର ସକାରାତ୍ମକ ଦିଗ ଉପରେ ଆଲୋକପାତ କରିଛନ୍ତି। ଚୀନବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଏକ ବାର୍ତ୍ତାରେ ସେ କହିଛନ୍ତି ତାଙ୍କର ଏହି ଗସ୍ତ ଦ୍ୱାରା ଆଗାମୀ ଦଶନ୍ଧି ଧରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ସଶକ୍ତ ହୋଇପାରିବ। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲା ଅନ୍ତର୍ଗତ ଜାଟ ତହସିଲରେ ଗତକାଲି ଧାର୍ମିକ ସମାରୋହ ଅନୁଷ୍ଠିତ ହେବା ସମୟରେ ଏକ କାନ୍ଥ ଭୁଷୁଡ଼ି ପଡ଼ିବାରୁ 6 ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଧାର୍ମିକ ଅନୁଷ୍ଠାନରେ 300ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ତେବେ ହଠାତ୍ ପ୍ରବଳ ଝଡ଼ ବର୍ଷା ହେବା ଯୋଗୁଁ ପ୍ରାୟ 30 ଜଣ ଶ୍ରଦ୍ଧାଳୁ ସମ୍ପୃକ୍ତ କାନ୍ଥ ନିକଟରେ ଆଶ୍ରୟ ନେଇଥିବା ବେଳେ ଏହା ଭୁଷୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଆହତ ପ୍ରାୟ 15 ଜଣଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲ ଏବଂ ସାଙ୍ଗଲି ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ନିଜର ଗଭୀର ସମବେଦନା ଜଣାଇବା ସହିତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କରିଛି। ଅହମ୍ମଦାବାଦରେ ଗତକାଲି ଅନୁଷ୍ଠିତ ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ଗୁଜରାଟ ଟାଇଟାନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 168 ରନ୍ କରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ 61 ଏବଂ ୱାଶିଂଟନ୍ ସୁନ୍ଦର 50 ରନ୍ କରିଥିଲେ। 169 ରନ୍ ବିଜୟ ଲକ୍ଷ୍ୟର ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 14 ଓଭର ଓ 5ଟି ବଲ୍ରେ ମାତ୍ର 86 ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଗୁଜରାଟ ଟାଇଟାନ୍ସ ପକ୍ଷରୁ କାଗିସ ଓ ରାବାଡା 3ଟି ୱିକେଟ୍ ଅକ୍ତିଆର କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହାଛଡ଼ା ଜାସନ୍ ହୋଲ୍ଡର 3ଟି ୱିକେଟ୍ ଅକ୍ତିଆର କରିଛନ୍ତି। ଆଜିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ରାୟପୁରରେ ସନ୍ଧ୍ୟା 7:30ରେ ଖେଳାଯିବ। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଆରମ୍ଭ କରି ମାମଲା ରୁଜୁ କଲା ସିବିଆଇ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ଘୋଷଣା। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ବିଧାନସଭାରେ ଆଜି ପ୍ରମାଣ କରିବେ ନିଜର ସଂଖ୍ୟାଗରିଷ୍ଠତା। ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟାନ୍ସ।

ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ସମୟ ସକାଳ 7:25 ପ୍ରଚାର କରୁଛୁ ସାନ୍ତାଳି ଆଖଡ଼ା କାର୍ଯ୍ୟକ୍ରମ। ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ, ଉପସ୍ଥାପନାରେ ମହେନ୍ଦ୍ରନାଥ ମୁର୍ମୁ। କାର୍ଯ୍ୟକ୍ରମ ସାନ୍ତାଳି ଆଖଡ଼ା।

ଏଥିସହିତ ଶେଷ ହେଲା ସାନ୍ତାଳି ଆଖଳା କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, ଗାଇଛନ୍ତି ଶିଳ୍ପୀ ତୋହିନ, ଶୀର୍ଷାନନ୍ଦ ଦାସ କାରୁଣଗଙ୍କ ରଚନା।

ଶିଳ୍ପୀ ତୁହିନ୍ଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ, ଶୀର୍ଷାନନ୍ଦ ଦାସ କାନୁନଗଙ୍କ ରଚନା, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଏସ୍ବିଆଇ କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର। ହ୍ୟାଲୋ ବାରିପଦା, ହ୍ୟାଲୋ।

0: ହେଲୋ।
1: ଦୋଳଗୋବିନ୍ଦ ମିଶ୍ର ସୁଲେଗାଁ ଝାରସୁଗୁଡ଼ା ଆଜ୍ଞା।
0: ଆଚ୍ଛା, ଝାରସୁଗୁଡ଼ା ଜିଲ୍ଲାରୁ
1: ଆଜ୍ଞା
0: ଦୋଳଗୋବିନ୍ଦ ଭାଇ କହୁଛନ୍ତି?
1: ଦୋଳଗୋବିନ୍ଦ ମିଶ୍ର ଆଜ୍ଞା।
0: ହଁ, ଦୋଳଗୋବିନ୍ଦ ଭାଇ
1: ଆଜ୍ଞା,
0: କେମିତି ଅଛନ୍ତି ଆପଣ?
1: ଭଲ ଅଛି ଆଜ୍ଞା। ଆପଣ ମାନେ କେମିତି ଅଛନ୍ତି ଆଜ୍ଞା? ବହୁତ ଦିନ ପରେ ମୁଁ ଆପଣଙ୍କର ତ ବାରିପଦା ପ୍ରୋଗ୍ରାମ ଟା ଶୁଣୁଛି ଆଜ୍ଞା। ମୁଁ ଆପଣଙ୍କର ନମ୍ବର ଟା ନେଇ ପାଉଥିଲି।
0: ଝାରସୁଗୁଡ଼ା ଅଞ୍ଚଳରେ ଆପଣଙ୍କର ପରିବେଶ କେମିତି? ଆପଣ ମାନେ କେମିତି ଅଛନ୍ତି?
1: ପରିବେଶ ଆଜ୍ଞା ଠିକ ଅଛି ଆଜ୍ଞା। ଆମର ତ ଚାରି ଜଙ୍ଗଲ ଅଛି ଆଜ୍ଞା। ଜଙ୍ଗଲ ଥିବା ଯାଗି ଟିକେ ଗରମ ଟିକେ ମାନେ ରକ୍ଷା ଅଛି।
0: ହଁ,
1: କାଲି ଟିକେ ଆଜ୍ଞା ବର୍ଷା ହେଲା ଟିକେ, କାଲି 2 ଘଣ୍ଟା ଆଜ୍ଞା ବର୍ଷା ହେଲା।
0: ଆଚ୍ଛା,
1: ଟିକେ ଜଙ୍ଗଲ ଥିବା ଲାଗି ଟିକେ ଗରମ ଟିକେ କମ ଜଣା ପଡୁଛି।
0: ନିଶ୍ଚିତ ଭାବରେ ଆମେ ଜଙ୍ଗଲ ଆହୁରି ସୃଷ୍ଟି କରିବା, କେମିତି ଆମର ପରିବେଶ ଭଲ ରହିବ, ଶାନ୍ତ ରହିବ ଏବଂ ଗରମର ପରିମାଣ କମ୍ ରହିବ। କେବଳ ଝାରସୁଗୁଡ଼ାରେ ନୁହଁ, ସାରା ଭାରତବର୍ଷରେ, ସାରା ପୃଥିବୀରେ ସମସ୍ତେ ନିଶ୍ଚିତ ଭାବରେ ଆମେ ଜଙ୍ଗଲ ଆହୁରି ସୃଷ୍ଟି କରିବା, ଗଛ ଲଗାଇବା। ଆଚ୍ଛା, ଆପଣ କ'ଣ କରନ୍ତି?
1: ଆଜ୍ଞା ମୁଁ ଆଜ୍ଞା ପ୍ରଥମେ ଏଇଟା ରାଇସ୍ ମିଲ୍ ଆଜ୍ଞା କାମ କରୁଥିଲି ଆଜ୍ଞା। ଏଇଟା ଗୋଟେ ବର୍ଷ ହେଲାଣି ରାଇସ୍ ମିଲ୍ କାମ ଛାଡି ଦେଇଛି। ଛାଡ଼ବାଟା 2023 ମସିହାରେ ଏବେ ପଣ୍ଡିତ କାମ କରୁଛୁ ଆଉ। ବାପା କହୁଥିଲେ କି ବାବୁ ତୁମେ ଏଖେନ୍ ପାରୁଛ କର କହିକିରି।
0: ତେବେ ଆପଣ ନିଜ ବୃତ୍ତିକୁ, ନିଜର କୌଳିକ ବୃତ୍ତିକୁ ଫେରି ଆସିଲେ,
1: ଆଜ୍ଞା
0: ବହୁତ ଭଲ କଥା। କୁହନ୍ତୁ ତେବେ ଦଳଗୋବିନ୍ଦ ଭାଇ, କଣ ଶୁଣେଇବା ଆପଣଙ୍କୁ ହ୍ୟାଲୋ ବାରିପଦ କାର୍ଯ୍ୟକ୍ରମରୁ?
1: 10 ଲକ୍ଷ ଫିଲ୍ମ ର ତୁମ ଗରିବୀ କି ସୁନ ଓ ତୁମାରି ସୁନେଗା
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ବିଶେଷ କରି ଯେହେତୁ ଆପଣ ପହିଲା ଆମର କଲ୍ ଉଠେଇଛନ୍ତି ଆଜ୍ଞା, ବାରିପଦାର ମାନେ ଆପଣଙ୍କୁ ଆଉ ଯେତିକି ବି ଆଜ୍ଞା ଆମର କର୍ମଚାରୀ ଅଛନ୍ତି, ଯାହା ମାଧ୍ୟମରେ ଆମେ ବାରିପଦା ସୁଯୋଗ ଆମେ ଶୁଣିପାରୁଛୁ ସମସ୍ତଙ୍କୁ ଆଜ୍ଞା, ଆଉ ଯେତିକି ବି ଶ୍ରୋତା ବନ୍ଧୁ ଶୁଣୁଛନ୍ ସମସ୍ତଙ୍କୁ। ଆଉ ମୋର ଗୋଟେ ଦାଦାଟେ ଅଛନ୍ ମୁରଲୀ ପ୍ରସାଦ କର, ଆଉ ଗୋଟେ ଦାଦା ଅଛନ୍ ବିହାରୀ ଲାଲ ଭୋଇ, ସେ ବଲାଙ୍ଗୀର ଡିଷ୍ଟ୍ରିକ୍ଟର। ମୋର ସଲା ପ୍ରଶାନ୍ତ କୁମାର ଦାସ, ମୋର ଭାଇ ପୂର୍ଣ୍ଣଚନ୍ଦ୍ର ମିଶ୍ର, ମୋର ମ୍ୟାଡମ୍ ଦୀପାଞ୍ଜଳି ମିଶ୍ର, ଆଉ ସମସ୍ତଙ୍କୁ ଏଇ ଗୀତ ଶୁଣେଇ ଦେବେ ଆଜ୍ଞା।
0: ନିଶ୍ଚିତ ଭାବରେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଠିକ୍ ଅଛି ଆଜ୍ଞା, ନମସ୍କାର।

0: ହ୍ୟାଲୋ।
1: ହ୍ୟାଲୋ ଭାଇପଦା ସାର୍, ନମସ୍କାର। ମୁଁ ପାଇକ ବସାରୁ କହୁଥିଲି, ଅନିଲ ବେହେରା।
0: ନମସ୍କାର ଅନିଲ ଭାଇ, କେମିତି ଅଛନ୍ତି? ପାଇକ ବସା ଗାଁରେ
1: ବହୁତ ଭଲ ଅଛି ସାର୍।
0: ଏବେ କ'ଣ ସବୁ
1: ଆଜ୍ଞା,
0: ଚାଲିଛି? ଆପଣଙ୍କର କ'ଣ ସବୁ କାମ କରୁଛନ୍ତି?
1: ମୋର ପଢା ପଢି ସରିଗଲା, +3 ଫାଇନାଲ ଇୟର ବାଲେଶ୍ୱର ଗୁରୁ ହରେକୃଷ୍ଣ ବେହେରା ସଙ୍ଗୀତ ମହାବିଦ୍ୟାଳୟ କଲେଜରେ +3 ପାସ୍ ଆଉଟ ଏଇ ବର୍ଷ ହେଇଯାଇଛି।
0: ଆଚ୍ଛା, ତେବେ ଆପଣ ସଙ୍ଗୀତରେ ସ୍ନାତକ ହାସଲ କରିଛନ୍ତି?
1: ଆଜ୍ଞା, ହିନ୍ଦୁସ୍ତାନୀ ଭୋକାଲ ଶାସ୍ତ୍ରୀୟ ସଙ୍ଗୀତରେ ହାସଲ କରିଛି।
0: ଆଚ୍ଛା, କ'ଣ ସବୁ ଶିଖିଛନ୍ତି? ସବୁ ତ ଶୁଣେଇ ପାରିବେନି, ତେଣୁ ଯାହା ଟିକେ ଦୁଇ ଧାଡ଼ି ହେଲେ ବି ଶୁଣନ୍ତୁ।
1: ଆଜ୍ଞା, କାଠି ରାଗର ଟିକେ ଚଳନ୍ତା କରିବି।

0: ତେବେ ଆପଣଙ୍କର ସାଧନା ଜାରି ରଖନ୍ତୁ, ଆପଣଙ୍କର ଶିକ୍ଷା ମଧ୍ୟ ଜାରି ରଖନ୍ତୁ। ଆମେ ଆଶା କରୁଛୁ ଯେ ଆପଣ ଜଣେ ବଡ଼ ସଙ୍ଗୀତଜ୍ଞ ହେଇକି ବାହାରିବେ ନିଶ୍ଚିତ ଭାବରେ। ଆପଣଙ୍କର ସାଧନା ଆହୁରି ଜାରି ରଖନ୍ତୁ। କ'ଣ ପ୍ଲାନ୍ କରିଛନ୍ତି ଆପଣ, ଆଗକୁ ଆହୁରି ପଢ଼ିବା ପାଇଁ ଯୋଜନା କରିଛନ୍ତି ନା କ'ଣ ସବୁ କରିବା ପାଇଁ ଭାବିଛନ୍ତି କୁହନ୍ତୁ।
1: ସଙ୍ଗୀତ ମହାବିଦ୍ୟାଳୟ କଲେଜରେ ମୁଁ ପିଜି କରିବା ପାଇଁ ଚେଷ୍ଟା କରୁଛି।
0: ଆଚ୍ଛା,
1: ପିଜି କରିକି ତାପରେ ଗୋଟେ ଭଲ ମ୍ୟୁଜିକ୍ ଟିଚର ହେବା ପାଇଁ ମୁଁ ଚେଷ୍ଟା କରୁଛି।
0: ବହୁତ ବହୁତ ଧନ୍ୟବାଦ। କୁହନ୍ତୁ ତେବେ କ'ଣ ଶୁଣିବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ।

0: ଏଇଟା ହଉଛି ଆମର କ୍ରିମିନାଲ କଥା ଚିତ୍ରର ଗୀତ।
1: କୁହନ୍ତୁ ତେବେ, ଏ ଯେଉଁ କ୍ରିମିନାଲ ଚଳଚ୍ଚିତ୍ରର ଗୀତ ଆପଣ ଅନୁରୋଧ କଲେ, ଉତ୍ସର୍ଗ କରିବା ପାଇଁ ଚାହାନ୍ତି ଯଦି କାହାକୁ, କରନ୍ତୁ।
0: ମୁଁ ଶୁଣେଇବାକୁ ଚାହୁଁଛି ଆମର ସ୍ୱର୍ଣ୍ଣଲତା ବେହେରା, ଆମର ବଡ ଭାଇ ଜଣେ ଗୋବିନ୍ଦ ବେହେରା, ସାଙ୍ଗସାଥୀ ରଞ୍ଜନ କୁମାର ନାୟକ ଆଉ କମଲ ହେମ୍ବ୍ରମ, ସ୍କୁଲରେ ଯୋଉ ବାରିପଦା ବ୍ଲାଇଣ୍ଡ ସ୍କୁଲରେ ସାର୍ ଅଛନ୍ତି କେ ନାରାୟଣ ପାତ୍ର ସାର୍ଙ୍କୁ ଶୁଣେଇବା ପାଇଁ ଚାହୁଁଛି,
1: ଆଚ୍ଛା,
0: ଆଉ ଆମର ମନୋରଞ୍ଜନ ସାର୍ଙ୍କୁ ଶୁଣେଇବା ପାଇଁ ଚାହୁଁଛି, ଏମିତି ଅନେକ ସାଥୀ ସକଳଙ୍କୁ, ସମସ୍ତଙ୍କୁ ଆମର ବାପା ମା।
1: ଠିକ ଅଛି, ତେବେ ଅନିଲ ଭାଇ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
0: ଆଜ୍ଞା, ଧନ୍ୟବାଦ ସାର୍।

0: ହ୍ୟାଲୋ ଜି
1: ହଁ ଭାଇ
0: କୁମରୁ
1: ନମସ୍କାର।
0: ନମସ୍କାର।
1: କୟା ଗାଁରୁ ସୀମା ପଟେଲ କହୁଥିଲି,
0: ଆଚ୍ଛା କୋଉ ଜିଲ୍ଲା?
1: ବଲାଙ୍ଗୀର ଜି।
0: ଆଚ୍ଛା ସୀମା ଭଉଣୀ କଣ କରନ୍ତି?
1: ଆଜ୍ଞା ମୁଁ ହାଉସ ୱାଇଫ ଅଛି।
0: ଆଚ୍ଛା ହାଉସ ୱାଇଫ ଅଛନ୍ତି। ଆଜି କଣ ସବୁ
1: ଆଜ୍ଞା,
0: ରୋଷେଇ କରିଥିଲେ ଆପଣ?
1: ଆଜି ରୋଷେଇ ପଖାଳ ଭାତ ହେଉଥିଲା,
0: ଆଚ୍ଛା
1: ଦହି ପଖାଳ ଆଉ ଆଳୁ ଭର୍ତ୍ତା ଆଉ ବଡ଼ି ଚୁରା,
0: ଆଚ୍ଛା
1: ଆଉ ଏବେ ତ ଆମ୍ବ ମିଳୁଛି।
0: ଆଚ୍ଛା ତେବେ ଓଡ଼ିଆ ମାନଙ୍କର ଖାଦ୍ୟ ତିଆରି କରିଛନ୍ତି ଆପଣ ଓଡ଼ିଆଣୀ ସାଜିକି? ଆଉ
1: ଆଜ୍ଞା
0: ଦିନର ଖାଦ୍ୟ ତ ଗଲା, ଆପଣ କହିଲେ ରାତିରେ କଣ ସବୁ ରୋଷେଇ କରିବାର ଯୋଜନା ରଖିଛନ୍ତି?
1: ରାତି ଆଜ୍ଞା ଆମେ ତ ରୁଟି ଖାଉ, କାହିଁକି ମୋ ସ୍ୱାମୀଙ୍କର ବହୁତ ପସନ୍ଦ ରୁଟି।
0: ଆଚ୍ଛା ତେବେ ଏମିତି ଚାଲିଛି ଆପଣଙ୍କର ସଂସାର, କୁହନ୍ତୁ ତେବେ ସୀମା ଭଉଣୀ କଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ଆଜି ଆଜି ମୋ ଝିଅର ପସନ୍ଦର ଗୀତ ଶୁଣିବା ପାଇଁ ଚାହୁଁଛି,
0: ଆଚ୍ଛା
1: ତାକୁ ଡେଡିକେଟ୍ କରିବାକୁ ଚାହୁଁଛି।
0: କେଉଁ ଚଳଚ୍ଚିତ୍ରର ଗୀତ ଶୁଣିବା ପାଇଁ ଚାହାନ୍ତି କୁହନ୍ତୁ?
1: ତାକୁ ଯେତେବେଳେ ଗାଇ ଦେଉଥିଲି ମୋ ସ୍ୱାମୀ ଆଉ ମୁଁ ବହୁତ ଗାଇ ଦେଉଥିଲୁ, ତାକୁ ଗୀତ ଶୁଣେଇବାକୁ ଚାହୁଁଛି।
0: ଆଚ୍ଛା ଗୀତଟି
1: ମୁଁ ଆଖିର ତାରା, ହଁ ସେ ଛୋଟ ପିଲା ତ ବହୁତ କାନ୍ଦେ ଆଉ ସେ ଗୀତ ଶୁଣିଲେ ସେ ପୁରା ଶୋଇପଡ଼େ।
0: ଆଚ୍ଛା ତୁ ମୋ ଆଖିର
1: ଯେଉଁ
0: ତାରା,
1: ସେ ଗୀତ ଗୋଟିଏ ମୋତେ ମୋ ଗୋଟିଏ
0: ସେ ଟାଇଟେଲ ଟାଇଟେଲ ସଙ୍ଗ
1: ହଁ
0: ଆପଣ ଆପଣଙ୍କ ଝିଅ
1: ସ୍ୱସ୍ତିକା ପୁତେଲ
0: ଆପଣଙ୍କର ଝିଅଙ୍କୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି ଗୀତଟି, ଆଉ କାହାରି ନାମ ନେବା ପାଇଁ ଚାହାନ୍ତି କି?
1: ନା ଭୋଳାଶଙ୍କର ପୁତେଲ, ସୁବଲ କୁମାର ସାହୁ, କଳନ୍ଦୀ ବିଜେପୁର।
0: ଠିକ ଅଛି ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣଉଛୁ, ଧନ୍ୟବାଦ।
1: ଆଜ୍ଞା।

0: ଖୁଲା ଜିଲ୍ଲାରୁ କହୁଛେ, ନିନା ମିଶ୍ର।
1: ନିନା ଭଉଣୀ କ'ଣ କରନ୍ତି ଆପଣ?
0: ଆଜ୍ଞା, ମୁଁ ହାଉସ୍ ୱାଇଫ୍ ଅଛି।
1: ଆଚ୍ଛା, ଆପଣ ଘରର ସମ୍ପୂର୍ଣ୍ଣ ଦାୟିତ୍ୱ ଆପଣଙ୍କ ଉପରେ ଥିବ।
0: ଆଜ୍ଞା।
1: ତେବେ ଆଜି କ'ଣ ସବୁ ରୋଷେଇ କରିଥିଲେ?
0: ଭାତ ଡାଲି ତରକାରୀ ଭଜା।
1: ଆଚ୍ଛା, ଆଉ ରାତିରେ କ'ଣ ସବୁ?
0: ରୁଟି ତରକାରୀ
1: ରୁଟି
0: ହୁଏ।
1: ତରକାରୀ ହୁଏ। ଆପଣଙ୍କର ଘରର ଏଇସବୁ ଯେଉଁ ସମସ୍ୟା ଭିତରେ କ'ଣ କ'ଣ ସବୁ ଆବଶ୍ୟକ ଅଛି, ଯାହା କି ରୋଷେଇ ସାମଗ୍ରୀ କିଏ ସବୁ ଆଣନ୍ତି?
0: ଆମର ମୋର ଶାଶୁ ଶ୍ୱଶୁର ଝିଅର ଜେରାଣୀ, ମୋର ହଜବେଣ୍ଡ, ମୋ ପୁଅଟି ଅଛି, ଝିଅ ଦିଟା ଅଛନ୍ତି।
1: ସେମାନେ ସମସ୍ତେ ସାହାଯ୍ୟ କରନ୍ତି ଆପଣଙ୍କୁ?
0: ଆଜ୍ଞା।
1: ତେବେ ମୁଖ୍ୟତଃ ଯେମିତିକି ପରିବାପତ୍ର ଆଣିବା ପାଇଁ ଯିବା ବା କ୍ଷୀର ଆଣିବା, ଏସବୁ ଯେଉଁ ରୋଷେଇ ସାମଗ୍ରୀ ସହିତ ଅନ୍ୟାନ୍ୟ ସାମଗ୍ରୀ ସବୁ କିଏ ଯାଆନ୍ତି?
0: ମୋ ଶ୍ୱଶୁର ଆଣିଦିଅନ୍ତି ସବୁ।
1: ତା ସହିତ ସକାଳୁ ଉଠିଲା ମାନେ ଅନେକ କାମ, ଯେମିତିକି ଆପଣ
0: ସବୁ ଟୋଟାଲ ପୂଜା ପାଠଠୁ ଆରମ୍ଭ କରିକି ବାକି ସମସ୍ତ ଦାୟିତ୍ୱ।
1: ଗୃହିଣୀ ମାନେ ହେଉଛନ୍ତି ଘରର ଗୋଟେ ସ୍ତମ୍ଭ ସଦୃଶ, ତାଙ୍କର ଯଦି ପ୍ରଚେଷ୍ଟା ଟିକେ ବି ଗଡବଡ ହେଇଯାଏ ସେଦିନ ପରିବାରରେ ଅଲଗା ବାତାବରଣରେ ସମସ୍ତେ ରୁହନ୍ତି ନିଶ୍ଚିତ ଭାବରେ। ତେଣୁ ଗୃହିଣୀର ଶବ୍ଦଟା ଏତେ ସହଜ ନୁହଁ। କୁହନ୍ତୁ ତେବେ କ'ଣ ଶୁଣେଇବା ଆପଣଙ୍କୁ ହେଲବାର ବେଦ କାର୍ଯ୍ୟକ୍ରମରୁ?
0: ଆଜ୍ଞା, ଗୋଟେ ସୁନ୍ଦର ଗୀତା ଡେଡିକେଟ କରିଦେବେ।
1: କାହାକୁ ଡେଡିକେଟ କରିବା ପାଇଁ ଚାହାନ୍ତି?
0: ଆମ ଫ୍ୟାମିଲି ପାଇଁ କରିଦେବେ।
1: କୋଉ ଚଳଚ୍ଚିତ୍ରର ଗୀତ ଶୁଣିବା ପାଇଁ ଚାହାନ୍ତି ଆପଣ? ମନ ଚଳଚ୍ଚିତ୍ରର? ଠିକ୍ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।

ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା, କିନ୍ତୁ ମନେ ରଖିଥିବେ ପ୍ରତି ବୁଧବାର ଅପରାହ୍ନ 4 ସମୟକୁ ଆମ ଟେଲିଫୋନ୍ ନମ୍ବର ହେଉଛି 06792254105। ଅପେକ୍ଷାରେ ରହିଲି, ନମସ୍କାର। ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର।

ଏଥିସହିତ ଶେଷ ହେଲା କାର୍ଯ୍ୟକ୍ରମ ହେଲୋ ବାରିପଦା, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ।

0: ଭିତରେ ଖଞ୍ଜଣି ଭଜନ ପରିବେଷଣ କରିଛନ୍ତି ଶିଳ୍ପୀ ଫକୀରଚରଣ ସାହୁ ଏବଂ ସାଥୀ କଳାକାର। ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ଆର୍ବିଆଇର ମନି ଆପ୍ ଦୃଷ୍ଟିହୀନଙ୍କୁ ନୋଟ୍ର ମୂଲ୍ୟ ବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ଆପ୍କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ ଆଇଓଏସ୍ ଆପ୍ ଷ୍ଟୋର୍ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍ର ଆଉ ଆବଶ୍ୟକତା ନାହିଁ। ଏହା ଅଫ୍ଲାଇନ୍ ମୋଡ୍ରେ ବି କାମ କରିଥାଏ। ଆପ୍ ମୂଲ୍ୟ ବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11ଟି ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ର ମୂଲ୍ୟ ବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ। ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଏତେବେଳେ ଯେଉଁ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ ପ୍ରଚାର କରୁଛୁ ଲୋକସଂ

ଲୋକସଙ୍ଗୀତରେ ଶୁଣିଲେ ଶିଳ୍ପୀ ଫକୀରଚରଣ ସାହୁ ଓ ସାଥୀଙ୍କ ପରିବେଷିତ ଖଞ୍ଜଣି ଭଜନ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: ନମସ୍କାର, ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ବିକାଶର ପରିଭାଷା ବେଶ ବ୍ୟାପକ। ଏହା କେତେବେଳେ ବ୍ୟକ୍ତିଗତ ହୋଇଥାଏ ତ କେତେବେଳେ ସାମୂହିକ। ତେବେ ଦେଶର ବା ସମାଜର ବିକାଶର ମାପଦଣ୍ଡ ସାମୂହିକ। ଏଥିରେ ଉଭୟ ମହିଳା ଏବଂ ପୁରୁଷଙ୍କର ସହଭାଗିତା ନିହାତି ଜରୁରୀ। ଜଣେ ମହିଳା ପାଇଁ ଆର୍ଥିକ ସ୍ୱାଧୀନତା କେତେ ଗୁରୁତ୍ୱପୂର୍ଣ୍ଣ ତାହା କହିବା ବାହୁଲ୍ୟ ମାତ୍ର। ଆଜିର ମହିଳା ସ୍ୱାବଲମ୍ବୀ, ଆତ୍ମନିର୍ଭରଶୀଳ। ତେବେ ଏଇଠି ଗୋଟିଏ କଥା କୁହାଯାଇପାରେ, ଶିକ୍ଷିତ ହୁଅନ୍ତୁ ଅବା ପାଠ ପଢ଼ିନଥିବା ମହିଳା, ସମସ୍ତେ ରୋଜଗାରକ୍ଷମ ହେବା ସବୁବେଳେ ସମ୍ଭବପର ହୋଇନଥାଏ। ଜଣେ ଗୃହିଣୀ ଘରର ଚୌହଦି ଭିତରେ ରହି ନିଜର ଦାୟିତ୍ୱକୁ କର୍ତ୍ତବ୍ୟକୁ ତୁଲାଇ ଚାଲିଥାଏ ନିର୍ଦ୍ୱନ୍ଦରେ। ତେବେ ଅସୁବିଧା ସମୟରେ ତାର ସମସ୍ୟାକୁ ଦୂର କରିବା ପାଇଁ ଅର୍ଥର ଆବଶ୍ୟକତା ବି ପଡ଼ିଥାଏ। ସେସବୁକୁ ଦୃଷ୍ଟିରେ ରଖି ମହିଳାମାନଙ୍କୁ ସେମାନଙ୍କ ପିତା କିମ୍ବା ସ୍ୱାମୀଙ୍କ ସମ୍ପତ୍ତିରେ କିଛି ଅଧିକାର ଦିଆଯାଇଛି, ଯାହାକି ସମୟ ଅସମୟରେ ସେମାନଙ୍କର ସହାୟତା କରିପାରିବ। ଏହି ପରିପ୍ରେକ୍ଷୀରେ ଆଜି ଆସନ୍ତୁ ଶୁଣିବା ଆଲୋଚନା, ମୁସଲମାନ ମହିଳାଙ୍କ ସମ୍ପତ୍ତିଗତ ଅଧିକାର। ଆଲୋଚନା କରିଛନ୍ତି ଆଇନଜୀବୀ ରେହେନା ଖାତୁନ। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆମେ ପ୍ରଥମେ ଜାଣିବା, ଯୋଉ ସମ୍ପତ୍ତି ରହିଛି ସିଏ ପିତାଙ୍କର ହଉ ବା ସ୍ୱାମୀଙ୍କର ହଉ, ସେ କ୍ଷେତ୍ରରେ ଜଣେ ମୁସଲମାନ ମହିଳାର ପାରିବାରିକ ସମ୍ପତ୍ତି ଉପରେ କିଭଳି ଅଧିକାର ରହିଛି?
1: ଜଣେ ବିବାହିତ ମହିଳା ହଉ କି ଅବିବାହିତ ମହିଳା ହଉ, ତାର ସମ୍ପତ୍ତିରେ ବାପା ସମ୍ପତ୍ତିରେ 1/4 ସେୟାର ଅଧିକାର ଅଛି। 1/4 କଣ ନା, ଧରିନିଅ ଗୋଟେ ବାପା ତାର ଗୋଟିଏ ପୁଅ ଗୋଟିଏ ଝିଅ, ବାପାଙ୍କ ସମ୍ପତ୍ତିରେ ପୁଅ ପାଇବ 2 ଗୁଣା। ପୁଅ ଯେତିକି ସମ୍ପତ୍ତି ପାଇଲା ତାର ଅଧା ଝିଅ ପାଇବ। ଧରିନିଅ ଟଙ୍କାଟା ପୁଅ ପାଇଯିବ 8 ଆଣା, ଝିଅ ପାଇବ 4 ଆଣା। ଏଇଟା ହଉଛି ତାର ପୈତୃକ ସମ୍ପତ୍ତିର ଅଧିକାର। ଆଉ ଯଦି ସିଏ ବାହା ହେଇଥିବ, ପ୍ରପର୍ଟି ଉପରେ ହକ ଅଛି।
0: ଯଦି ଜଣେ ମହିଳା ତାଙ୍କର ସ୍ୱାମୀଙ୍କୁ ହରାନ୍ତି, ସେ କ୍ଷେତ୍ରରେ ସେ ତାଙ୍କ ସ୍ୱାମୀଙ୍କର ସମ୍ପତ୍ତିର କିଭଳି ଅଧିକାର ପାଇପାରିବେ?
1: ଜଣେ ଯଦି ମହିଳା ତା ସ୍ୱାମୀଙ୍କୁ ହରେଇଲା, ହରେଇଲା ପରେ ସିଏ କଣ କରିବ ନା, ଶ୍ୱଶୁର ସମ୍ପତ୍ତି କି ସ୍ୱାମୀଙ୍କର ନାଁରେ ଥିବା ସମ୍ପତ୍ତିରୁ ସିଏ ପାଇବ।
0: ଆଜ୍ଞା।
1: ସେଥିରେ ପୁଅ ନାଁରେ ଥିବ ଯଦି, ତାର ବାପା ମା ଭାଇ ଭଉଣୀ ସମସ୍ତେ ସେଇ ସେୟାର ହିସାବରେ ବଣ୍ଟା ହବ ପ୍ରପର୍ଟିଟା। ଯଦି ଅଧିକ ସନ୍ତାନ ଅଛନ୍ତି, ତାଙ୍କର ଆର୍ଥିକ ସ୍ୱଚ୍ଛଳତା ଦେଖାଯିବ ଭାଇ ଭଉଣୀ ଭିତରେ, କିଏ ଭଲରେ ରହିଛି କିଏ ଖରାପରେ ରହିଛି। ଯେଉଁମାନେ ଭଲରେ ରୁହନ୍ତି କି ଚାକିରି କରିଥାନ୍ତି, ସେମାନେ କହିବେ ନାହିଁ ଆମେ ଆମ ସେୟାରଟାକୁ ନବୁନି, ସିଏ ଯେହେତୁ ତାର ରୋଜଗାର ନାହିଁ, ସ୍ୱାମୀ ମରିଯାଇଛନ୍ତି, ତେଣୁ ତାଙ୍କୁ ଆମ ସେୟାରଟା ଆମେ ଦେଇଦବୁ।
0: ଯଦି ଜଣେ ମହିଳାଙ୍କର ସ୍ୱାମୀଙ୍କ ଅନ୍ତେ ତାଙ୍କର ଯୋଉ ଶ୍ୱଶୁର ଘର ରହିଛି, ସ୍ୱାମୀଙ୍କର ତ ତାଙ୍କ ପିତାଙ୍କର ସମ୍ପତ୍ତି ଉପରେ ନିଶ୍ଚୟ ଅଧିକାର ଥିବ, ସେ ସମ୍ପତ୍ତିକୁ ଛାଡିକିରି ଯଦି ତାଙ୍କର ସ୍ୱାମୀଙ୍କର କିଛି

0: ନିଜର ବ୍ୟକ୍ତିଗତ ସମ୍ପତ୍ତି ଥାଏ, ତାହେଲେ ସେ ସମ୍ପତ୍ତିକୁ କେମିତି ଭାଗ କରାଯାଏ?
1: ଯଦି ସ୍ୱାମୀଙ୍କର ନିଜସ୍ୱ ସମ୍ପତ୍ତି ଅଛି, ସେଥିରେ ସ୍ତ୍ରୀ ବି 1/4 ପାଇବ, ବାପା ମା ଭାଇ ଭଉଣୀ ଯଦି ସେମାନେ ଥିବେ ଲିଗାଲ ହେୟାର ହିସାବରେ ଉତ୍ତର ଅଧିକାରୀ, ସେମାନେ ବି ସମ୍ପତ୍ତିରେ ହକଦାର ପାଇପାରିବେ।
0: ତା ଛଡ଼ା ତାଙ୍କର ଯଦି ସନ୍ତାନ ସନ୍ତତି ଥାନ୍ତି,
1: ସେମାନେ ବି ପାଇବା ପାଇଁ ହକଦାର। ଆଜ୍ଞା, ସେମାନେ 1/4 ପାଇପାରିବେ। ପ୍ରଥମେ ସେ ପ୍ରପର୍ଟିଟା ଟ୍ରାନ୍ସଫର ହବ ସ୍ତ୍ରୀ ପାଖକୁ, ତାପରେ ଯାଇକି ଛୁଆମାନଙ୍କ ପାଖକୁ ଆସିବ।
0: ଆଜ୍ଞା, ଯଦି ସେଇ ମହିଳାଙ୍କର ପୁଅ ନଥାନ୍ତି, କେବଳ ଝିଅ ଥାନ୍ତି, ତାହେଲେ ସେ କ୍ଷେତ୍ରରେ କଣ କରାଯିବ?
1: ମହମ୍ମଦିଆନ ଲରେ ଯେ ତାଙ୍କୁ ଯଦି ଟଙ୍କା ଗୁରୁ ପୁଅମାନଙ୍କୁ 8 ଆଣା ଦିଆଯିବ, ଝିଅମାନଙ୍କୁ 4 ଆଣା ଦିଆଯିବ। କିନ୍ତୁ ଦେଖିବାକୁ ଗଲେ ଧର ପୁଅ ନାହାନ୍ତି, ତ ଅଟୋମେଟିକ ସେ ପ୍ରପର୍ଟିଟା ଯେତିକି ପୁଅ ପାଇବା କଥା ସେତିକି ଝିଅ ବି ପାଇପାରିବ।
0: ଆଜ୍ଞା,
1: ସମାନ ଭାଗରେ ସବୁ ଝିଅଙ୍କୁ 1/4 ସେୟାର କରିକି ମିଳିବ।
0: ତାଙ୍କ ବାପା ଯଦି ଏକମାତ୍ର ପୁତ୍ର ହେଇଥାନ୍ତି ଏବଂ ତାଙ୍କର ଆଉ କୌଣସି ଭାଇ ଭଉଣୀ ନଥାନ୍ତି, ସେ କ୍ଷେତ୍ରରେ ତାଙ୍କ ବି ତାଙ୍କର ସମ୍ପତ୍ତିକୁ କେମିତି କଣ ଜଣେ ସ୍ତ୍ରୀ ପାଇପାରିବ?
1: ଗୋଟେ ପରିବାରରେ ବାପା ହେଡ୍, ତାଙ୍କର ଗୋଟେ ବୋଲି ପୁଅ ଧରିନିଅ ଡେଥ କରିଗଲେ, ବୋହୁଟା ରହିଲା, ବୋହୁର 2 ପୁଅ 1 ଝିଅ। ଜେଜେ ବାପାଙ୍କର ଯୋଉ ସମ୍ପତ୍ତିଟା ରହିଛି, ସର୍ବପ୍ରଥମେ ନାତି ମାନଙ୍କର ରାଇଟ ଚାଲି ଆସିବ। ଛୁଆମାନଙ୍କର କେମିତି ରାଇଟ ଆସିବ ନା, 2 ନାତି ସେମାନେ ପାଇବେ 50%, ତାର ଅଧା 25% ଝିଅମାନେ ପାଇବେ। ତାପରେ ମାର ବି ସେଇ 1/4 ସେୟାର ପ୍ରପର୍ଟିରେ ରହିଗଲା।
0: ଯଦି ସେଇ ମହିଳାଙ୍କର ପୁଅ ନଥାନ୍ତି, କେବଳ ଝିଅ 2ଟି କି 3ଟି ଥାନ୍ତି, ତାହେଲେ
1: ସେଇ ସମାନ ରହିବ।
0: ଯଦି ବାପା ମା ଅଛନ୍ତି, ତାଙ୍କର ପୁଅଟିଏ ଆଉ କିଛି ପିଲା ଛୁଆ ନାହିଁ, ସେ ପୁଅଟିର ମୃତ୍ୟୁ ହୋଇଗଲା, ସେ କ୍ଷେତ୍ରରେ ତାଙ୍କର ସମ୍ପତ୍ତିକୁ କିଏ ପାଇବ?
1: ବାପା ମା ଅଛନ୍ତି, ଗୋଟେ ବୋଲି ପୁଅ ଅନମ୍ୟାରେଡ୍, ସେ ଡେଥ କରିଗଲା, ଆଉ କେହି ନାହାନ୍ତି।
0: ଆଜ୍ଞା,
1: ଭୟଙ୍କର କଣ କେୟାର ଟେକର କିଏ ଅଛନ୍ତି?
0: ଆଜ୍ଞା,
1: ତାଙ୍କର ଗୁଡ଼ିଏ ସମ୍ପତ୍ତି ଅଛି, ସେମାନେ କଣ କରିବେ? ସେ ସମ୍ପତ୍ତିକୁ କାହାକୁ ଦେବେ? ସେମାନେ କଣ କରିବେ ନା, ଗୋଟେ ୱିଲ୍ ଦାନପତ୍ର କରିବେ, ୱାକଫ ବୋର୍ଡ ଅଣ୍ଡରରେ କରିବେ ସେଇଟା। ୱାକଫ ବୋର୍ଡ ଆକ୍ଟଟା ଆମର 1937 ପୂର୍ବରୁ ଆସିଛି, ସେଠି ସେମାନେ ରେଜିଷ୍ଟ୍ରେସନ କରିକି ସେଟା ଦାନ କରିଦେଇକି ପଳେଇବେ।
0: ଆଜ୍ଞା, ଆପଣ ତ କହିଲେ ଯେ ସେମାନେ ଦାନପତ୍ର ମାଧ୍ୟମରେ ନିଜର ସମ୍ପତ୍ତି ଦାନ କରିପାରିବେ, କିନ୍ତୁ ତାଙ୍କର ଅନ୍ୟ ଭାଇ ଭଉଣୀ ଥାନ୍ତି ଏବଂ ସେମାନଙ୍କର ସନ୍ତାନ ସନ୍ତତି ଥାନ୍ତି, ସେମାନଙ୍କର ଏଇ ଦମ୍ପତିଙ୍କର ସମ୍ପତ୍ତି ଉପରେ କିଛି ଅଧିକାର ରହିଛି କି?
1: ନିଶ୍ଚୟ ରହିଛି। ଆଜ୍ଞା, ଦେଖେଇବେ ତାଙ୍କର ଯିଏ ଉତ୍ତରାଧିକାରୀ ଏମାନେ ଲିଗାଲ ହେୟାର, ତେଣୁ ସେ ବେସିସ୍ରେ ସେମାନେ ଡେଥ ସାର୍ଟିଫିକେଟ୍ ପ୍ରଡ୍ୟୁସ୍ କରିପାରିବେ, ଲିଗାଲ ହେୟାର ପ୍ରଡ୍ୟୁସ୍ କରିପାରିଲେ ସମ୍ପତ୍ତି ସେଇ 1/4 1/8 ସେୟାର ରହିଲେ ରହିପାରିବ।
0: ଜଣେ ମହିଳାଙ୍କର ସ୍ୱାମୀଙ୍କର ବି ମୃତ୍ୟୁ ହେଇଛି, ପୁଅଟିର ବି ମୃତ୍ୟୁ ହେଇଛି, ତାଙ୍କର ଆଉ କୌଣସି ସନ୍ତାନ ସନ୍ତତି ନାହାନ୍ତି, ସେ କ୍ଷେତ୍ରରେ ସେ ମହିଳାଙ୍କର ସେଇ ସମ୍ପତ୍ତି ଉପରେ କିଭଳି ଅଧିକାର ରହିବ?
1: ତାଙ୍କ ସ୍ୱାମୀଙ୍କ ନାଁରେ ଯଦି ସମ୍ପତ୍ତି ଥିବ, ସ୍ୱାମୀଙ୍କର ଡେଥ ହେଇଯାଇଛି, ସେ ନିଶ୍ଚୟ ସେ ସମ୍ପତ୍ତିଟା ସ୍ତ୍ରୀ ପାଖକୁ ପ୍ରଥମେ ଆସିବ।
0: ଆଜ୍ଞା,
1: ସ୍ତ୍ରୀ ଅନ୍ତେ ତାଙ୍କର ଯିଏ ବି ଉତ୍ତର ଅଧିକାରୀ ଥିବ, ଭଉଣୀର ଛୁଆ ୟା ଭାଇର ଛୁଆ ୟା ଦିଅର ଦେଢ଼ଶୁରର ଛୁଆ, ସେମାନେ ମାନେ କ୍ଲେମ୍ କଲେ ପାଇପାରିବେ।
0: ଆଜ୍ଞା, ତେବେ ଇଏ ତ ଗଲା ଜଣେ ବିବାହିତ ମହିଳାଙ୍କ କଥା, ଜଣେ ଅବିବାହିତ ମହିଳା, ତାଙ୍କର ଯଦି କୌଣସି ନିଜସ୍ୱ ପିତାଙ୍କ ସମ୍ପତ୍ତି ଛଡ଼ା ନିଜସ୍ୱ ବ୍ୟକ୍ତିଗତ ସମ୍ପତ୍ତି କିଛି ଥାଏ, ତେବେ ତାଙ୍କ ଅନ୍ତେ ସେଇ ସମ୍ପତ୍ତିର ଅଧିକାର କାହାକୁ ଦିଆଯିବ?
1: ଜଣେ ଅବିବାହିତ ମହିଳା, ତାଙ୍କର ବହୁତ ଗୁଡ଼ିଏ ପ୍ରପର୍ଟି ଅଛି, କେହି ନାହାନ୍ତି, ତାଙ୍କର ଡେଥ ହେଇଗଲା,
0: ଆଜ୍ଞା,
1: ଏବେ କି ନୋମିନି କିଏ ଅଛି,
0: ଆଜ୍ଞା,
1: ଉତ୍ତରାଧିକାରୀ କିଏ, ତେଣୁ ତାଙ୍କର ଭାଇ ଭଉଣୀ ନିଶ୍ଚୟ ଯିଏ ଥିବେ ସେମାନେ ପାଇପାରିବେ ସମ୍ପତ୍ତିରେ ହକ।
0: ଇଏ ତ ଗଲା ଜଣେ ବିବାହିତ ମହିଳା ଆଉ ଅବିବାହିତ ମହିଳାଙ୍କର ସମ୍ପତ୍ତି ଉପରେ କିଭଳି ଅଧିକାର ରହିଛି ସେ ବିଷୟରେ। ତେବେ ଯଦି ଜଣେ ମହିଳାଙ୍କର ବିବାହ ବିଚ୍ଛେଦ ହୁଏ, ତେବେ ସେ କ୍ଷେତ୍ରରେ ତାଙ୍କର ସ୍ୱାମୀଙ୍କର ସମ୍ପତ୍ତି ଉପରେ ତାଙ୍କର କିଭଳି ଅଧିକାର ରହିବ?
1: ଗୋଟେ ସ୍ୱାମୀ ସ୍ତ୍ରୀ ବିବାହ ବିଚ୍ଛେଦ ହେଲା, ବିବାହ ବିଚ୍ଛେଦ ସମୟରେ ମହମ୍ମଦିଆନ ଲ ହିସାବରେ ଆମର କାଜି ଅଛନ୍ତି।
0: ଆଜ୍ଞା,
1: ଯଦି କାଜି ପାଖରେ ସେମାନେ ଆକ୍ଟକୁ ଫଲୋ କରିକିନି ସେମାନେ ସେଠି ଡିଭୋର୍ସ ନେଲେ, ସେଟା ଗୋଟେ ଇମାରତ ସରିଆ ଅଛି ଆମର, ସେଠି ମୌଲବି କଣ କରିବେ ନା, ଧରିନିଅ ଝିଅ ପକ୍ଷ ଡିଭୋର୍ସ ନେବା ପାଇଁ ଚାହୁଁଛନ୍ତି, ସେମାନେ କଣ କରିବେ ନା, ପୁଅବାଲା ପାଖକୁ ଗୋଟେ ନୋଟିସ୍ଟେ ପଠେଇବେ ଯେ ତମର ସ୍ତ୍ରୀ ଆସିଛନ୍ତି, ସେ ଡିଭୋର୍ସ କି ଖୁଲା ନେବା ପାଇଁ ଚାହୁଁଛନ୍ତି, ତମେ ଆସିକି ପହଞ୍ଚ। ପୁଅବାଲା ସେଠି ଯିବେ, ଯଦି ଝିଅ କହିବ ନାଇଁ ମତେ ଖାଲି ସିମ୍ପଲ ଡିଭୋର୍ସ ଦରକାର, ମୋର ଟଙ୍କା ପଇସା ଦରକାର ନାହିଁ,
0: ଆଜ୍ଞା,
1: ସେ କ୍ଷେତ୍ରରେ ସେ ଝିଅ ଡିଭୋର୍ସ ନେଇପାରିବ। କିନ୍ତୁ ଆଲିମନି କିଛି ପାଇଲାନି, ଧରିନିଅ ସିଏ ସିନା ସେତେବେଳେ ଆଲିମନି କିଛି ନେଲାନି, ସହଜରେ ତାର ତଲାକଟା ନେଇଗଲା। କିନ୍ତୁ ଯେତେବେଳେ ତାକୁ ପଇସାର ଦରକାର ହେଲା, ସେ ଆଉ କୋଉଠି ବାହା ହେଇନି, ତେଣୁ ସିଏ କ'ଣ କରିପାରିବ ନା ସ୍ୱାମୀଙ୍କ ସମ୍ପତ୍ତିକୁ କ୍ଲେମ୍ କରିପାରିବ, ମେଣ୍ଟେନାନ୍ସ ମାଗିପାରିବ, ପରମାନେଣ୍ଟ ଆଲିମୋନି ମଧ୍ୟ ମାଗିପାରିବ।
0: ଆଜ୍ଞା, ଏଇ ଯୋଉ ଆପଣ କହିଲେ ଭରଣ ପୋଷଣ ଯୋଉଟି ସ୍ଥିର କରାଯାଏ, ସେଇଟାକୁ କେମିତି ସ୍ଥିର କରାଯାଏ?
1: ଜଣେ ମୁସଲିମ ମହିଳା ଯେତେବେଳେ ତାର ବାହାଘର ହଉଛି, ଗୋଟେ ମେହେର ବୋଲି ଦେନ୍ ମେହେର ନିର୍ଦ୍ଦିଷ୍ଟ ପରିମାଣର ପଇସାଟା ଫିକ୍ସ ହୁଏ କି ଯଦି ପୁଅ ଛାଡ଼ିଦବ ଝିଅକୁ ତାହେଲେ ଏଇ ପଇସାଟା ଜୋରିମାନା ଆକାରରେ ସେ ଦବ ମେହେର।
0: ଆଜ୍ଞା,
1: ସେଇଟାକୁ ଆମେ ମେହେର ପଇସା ବୋଲି କହୁ, 10,000 ହଉ 20,000, ସେଇଟା ଗୋଟେ ସିକ୍ୟୁରିଟି ହେଇକି ରହିଯାଏ। ଯେତେବେଳେ ପୁଅ ଛାଡ଼ପତ୍ର ଦିଏ ସେ ମେହେର ପଇସାଟାକୁ ଦବା ପାଇଁ ସେ ବାଉଣ୍ଡ ବାଧ୍ୟ, କିନ୍ତୁ ଝିଅ ଯଦି କହିବ ନାଇଁ ମୋର ମେହେର ପଇସା ଦରକାର ନାହିଁ ତାହେଲେ ସେଠି ଆଉ କିଛି କାମ ଲାଗେ ନାହିଁ।
0: ଆଜ୍ଞା, ସେଇ ମେହେର ପଇସା ଛଡା ଯଦି ଜଣେ ପତ୍ନୀ ତାଙ୍କର ସ୍ୱାମୀଙ୍କର ସମ୍ପତ୍ତିରୁ କିଛି ଭାଗ ଚାହାନ୍ତି ତାହେଲେ ତାଙ୍କୁ ତାହା ମିଳିପାରିବ?
1: ହଁ, ନିଶ୍ଚୟ ମିଳିବ, ଯେହେତୁ ସେ ଲିଗାଲ ମ୍ୟାରେଡ୍ ୱାଇଫ, ସେ କ୍ଷେତ୍ରରେ ଗୋଟେ ସ୍ୱାମୀର ଯାହା ବି ସମ୍ପତ୍ତି ଅଛି ସେ ସ୍ତ୍ରୀ ପାଇପାରିବା ପାଇଁ ହକଦାର।
0: ଆଜ୍ଞା,
1: ପିଲା ଛୁଆ ନଥିଲେ ବି ସ୍ତ୍ରୀ ପାଇପାରିବ।
0: ଆଜ୍ଞା, ଯଦି ସେଇ ଦମ୍ପତିଙ୍କର ସନ୍ତାନ ସନ୍ତତି ଥାନ୍ତି ଏବଂ ସନ୍ତାନ ଗୁଡ଼ିକ ମାଆଙ୍କ ପାଖରେ ରହିବାକୁ ଚାହାନ୍ତି ବା ମାଆ ତାଙ୍କୁ ରଖିବାକୁ ଚାହାନ୍ତି, ସେ କ୍ଷେତ୍ରରେ ପିଲାମାନଙ୍କର ତାଙ୍କ ପିତାଙ୍କର ସମ୍ପତ୍ତି ଉପରେ କିଭଳି ଅଧିକାର ରହିଛି?
1: ସ୍ୱାମୀ ସ୍ତ୍ରୀଙ୍କର ଛାଡ଼ପତ୍ର ହେଇଗଲା, ଛାଡ଼ପତ୍ର ହେଇଗଲା ପରେ ଛୁଆ ଦିଟା ମା ପାଖରେ ରହିଲେ।
0: ଆଜ୍ଞା,
1: କିନ୍ତୁ ଛୁଆମାନେ ବାପାଙ୍କର ସମ୍ପତ୍ତି ଉପରେ ପୁରା ଅଧିକାର ଅଛି ତାଙ୍କର, ସେମାନେ ଯେହେତୁ ମାଇନର ଗାର୍ଡିଆନ ହିସାବରେ ମା ସିଭିଲ କୋର୍ଟର ଦ୍ୱାରସ୍ଥ ହେଇକି ସିଭିଲ ସୁଟ୍ କେସ୍ କରିକିନି ପୈତୃକ ସମ୍ପତ୍ତିରେ ତାଙ୍କ ଛୁଆଙ୍କ ପାଇଁ ତାଙ୍କ ସ୍ୱାମୀଠାରୁ ଆଣିପାରିବେ ସମ୍ପତ୍ତି।
0: ତେବେ ସେଇ ଯୋଉ ମହିଳା ଯଦି ଦ୍ୱିତୀୟ ବିବାହ କରନ୍ତି ତେବେ ତାଙ୍କର ଯୋଉ ଦ୍ୱିତୀୟ ସ୍ୱାମୀ ହେବେ ତାଙ୍କର ସମ୍ପତ୍ତିରେ ତାଙ୍କର କ'ଣ ଅଧିକାର ରହିଛି?
1: ପୁଣି ଥରେ ବାହା ହେଲେ ସେ ସମ୍ପତ୍ତିରେ ବି ସେଇ ସମାନ ଅଧିକାର ରହିଛି।
0: ଆଜ୍ଞା,
1: ଝିଅମାନଙ୍କର 1/4 ପୁଅମାନଙ୍କର 1/2 ରହିଛି।
0: ଯଦି ସେଇ ତାଙ୍କର ଦ୍ୱିତୀୟ ସ୍ୱାମୀଙ୍କର ଆଗରୁ ପିଲାପିଲି ଥାନ୍ତି, ଏଇ ମହିଳାଙ୍କର ଯୋଉ ସନ୍ତାନ ଅଛନ୍ତି ସେମାନେ ବି ମଧ୍ୟ କ'ଣ ତାଙ୍କ ସେଇ ଦ୍ୱିତୀୟ ପିତାଙ୍କର ସମ୍ପତ୍ତି ପାଇପାରିବେ?
1: ଜଣେ ଲୋକ ତାର ଫାଷ୍ଟ ସ୍ତ୍ରୀଟା କୌଣସି କାରଣବଶତଃ ନାହାନ୍ତି, ସିଏ ତାଙ୍କ ପିଲାମାନେ ଅଛନ୍ତି।
0: ଆଜ୍ଞା,
1: ତାପରେ ସେ ଲୋକ କ'ଣ କଲେ ଦ୍ୱିତୀୟ ଥର ଗୋଟେ ବିବାହ ହେଲା, ଦ୍ୱିତୀୟ ସ୍ତ୍ରୀକୁ ଯୋଉ ବିବାହ କଲେ ତାଙ୍କର ବି ତାଙ୍କ ସ୍ୱାମୀ ଆଡୁ 2 ପିଲା ଅଛନ୍ତି।
0: ଆଜ୍ଞା,
1: ସବୁ ପିଲାଙ୍କର ସେଇ ସମାନ ଭାବରେ ସେଇ ବାପାଙ୍କର ନାଁରେ ଯାହା ସମ୍ପତ୍ତି ଥିବ ସବୁ ସମାନ ଅଧିକାର ଅଛି, ପୁଅମାନେ 1/2 ପାଇବେ, ଝିଅମାନେ 1/4 ପାଇପାରିବେ।
0: ଯଦି କୌଣସି କ୍ଷେତ୍ରରେ ଜଣେ ପିତାଙ୍କର ନିଜସ୍ୱ ସମ୍ପତ୍ତି କିଛି ନଥାଏ ଏବଂ ତାଙ୍କର ପୈତୃକ ସମ୍ପତ୍ତି ମଧ୍ୟ କିଛି ନଥାଏ, ଯଦି ତାଙ୍କ ପିଲାମାନେ ତାଙ୍କ ପ୍ରଚେଷ୍ଟାରେ କିଛି ସମ୍ପତ୍ତି କରିଥାନ୍ତି ତାହେଲେ ସେ କ୍ଷେତ୍ରରେ ତାଙ୍କ ମାଆଙ୍କର ସେଇ ସମ୍ପତ୍ତି ଉପରେ ଅଧିକାର ରହିବ କି?
1: ସର୍ବପ୍ରଥମେ ଦେଖିବାକୁ ଗଲେ ମା ଜନ୍ମ କରିଛି ମାନେ ମାର ସର୍ବପ୍ରଥମେ ଅଧିକାର ଚାଲି ଆସିବ ସମ୍ପତ୍ତି ଉପରେ, ମା ବାପା ଏ ଦି ଜଣଙ୍କର ଅଧିକାର ଆସିଯିବ ଛୁଆମାନଙ୍କର ପ୍ରପର୍ଟି ଉପରେ।
0: ଆଜ୍ଞା, ଜଣେ ମହିଳା ଯଦି ତାଙ୍କର ନାଜ୍ୟ ଅଧିକାର ପାଇବା ପାଇଁ କି ବା ସମ୍ପତ୍ତିରେ ତାଙ୍କର ଯୋଉ ରହିଛି ଅଧିକାର ତାକୁ ପାଇବା ପାଇଁ କି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେଥିପାଇଁ କି କ'ଣ ସବୁ ଆଇନ ବ୍ୟବସ୍ଥା ରହିଛି ସେ ବିଷୟରେ ଟିକେ କୁହନ୍ତୁ।
1: ଜଣେ ଗରିବ ମହିଳା ତା ପାଖରେ ପଇସା ନାହିଁ, ସେ କେସ୍ଟା କେମିତି କରିକି ସେ ଜାଗା ଖଣ୍ଡିଏ ସେ ପାଇଲେ ସେ ସେଠି ଘର କରିକି ରହିବ ଛୁଆମାନଙ୍କୁ ନେଇକି?
0: ଆଜ୍ଞା,
1: ଆମର ବହୁତ ଆଇନ କରାଗଲାଣି, ଲିଗାଲ ଏଡ୍ ସର୍ଭିସ ଅଥରିଟି ଗୋଟେ ଅଛି, ଆଇନ ସହାୟତା କେନ୍ଦ୍ର।
0: ଆଜ୍ଞା,
1: ତେଣୁ ସିଏ ସେଠିରେ ଯାଇକି ଫର୍ମଟେ ଆଣିବ, ଫିଲଅପ୍ କରିବ, ଆପ୍ଲାଏ କରିବ, ତେଣୁ କୋର୍ଟ ତରଫରୁ ତାଙ୍କୁ ଗୋଟେ ସରକାରୀ ଓକିଲ ଦିଆଯିବ ତାଙ୍କ ମକଦ୍ଦମାଟେ ଲଢ଼ି ତାଙ୍କୁ ନ୍ୟାୟ ଦେବା ପାଇଁକା।
0: ଆଜ୍ଞା,
1: ଧରିନିଅ ଗୋଟେ ସ୍ତ୍ରୀ ତାର ସ୍ୱାମୀଟା ତାକୁ ଛାଡ଼ି ଦେଇଛି, ପିଲାମାନେ ଖାଲି ଅଛନ୍ତି, ସେ ଗୋଟେ ଭରଣ ପୋଷଣ ଫାଇଲ୍ କରିବ।
0: ତେଣୁ
1: ଭରଣ ପୋଷଣ ଯଦି ସିଏ ଫାଇଲ୍ କରିବ ସେ କୋଉଠି ଫାଇଲ୍ କରିବ? ତେଣୁ ଜେଏମ୍ଏଫ୍ସିକୁ ପାୱାର ଦିଆଯାଇଛି 125 CRPCରେ ଯୋଉ ମେଣ୍ଟେନାନ୍ସଟା ସେ ତାଙ୍କରି ପାଖରେ ବି ଫାଇଲ୍ କରିବାର ଅଧିକାର ଅଛି।
0: ଆଜ୍ଞା,
1: ତାଙ୍କୁ ବି ସେ ଅଧିକାରଟା ଜେଏମ୍ଏଫ୍ସିକୁ ଦିଆଯାଇଛି ଯେ ଜଣେ ନାରୀ ଯେଭଳି କିଛି ଅସୁବିଧାର ସମ୍ମୁଖୀନ ନ ହୁଏ ଆପଣ ସେଥିରେ ଶୁଣିକି ଆପଣ ତାକୁ ଭରଣ ପୋଷଣ ପାଇଁ ଅର୍ଡର କରିପାରିବେ। ଏ ସୁବିଧା ବି ଅଛି ସରକାରଙ୍କ ତରଫରୁ 125 ଉପରେ। ବର୍ତ୍ତମାନ ବିଏନ୍ଏସ୍ ଆକ୍ଟରେ ଲାଗୁ ହେଇଗଲା, ବର୍ତ୍ତମାନ ବିଏନ୍ଏସ୍ ଆକ୍ଟରେ 144 125 CRP ସହିତ ସମାନ, ଯେମିତି 125 CRP ସେଟା ମେଣ୍ଟେନାନ୍ସ, ସେମିତି ବିଏନ୍ଏସ୍ ଆକ୍ଟର 144 ସେମ୍।
0: ଯଦି ଜଣେ ମହିଳାଙ୍କର ସ୍ୱାମୀ ତାଙ୍କୁ ଆଇନଗତ ଭାବରେ ଛାଡ଼ପତ୍ର ନ ଦେଇ ଦ୍ୱିତୀୟ ବିବାହ କରନ୍ତି, ତାଙ୍କୁ ସମ୍ପତ୍ତିର ଅଧିକାରରୁ ବଞ୍ଚିତ କରନ୍ତି, ସେ କ୍ଷେତ୍ରରେ କ'ଣ କରାଯିବ?
1: ପୁଅ ଫାଷ୍ଟ ଗୋଟେ ବାହା ହେଲା, ସେ ତାପରେ ବି ଯଦି ଗୋଟେ ସେକେଣ୍ଡ ବାହା ହବ,
0: ଆଜ୍ଞା,
1: ସେ ଫାଷ୍ଟ ୱାଇଫ୍ ର ପରମିସନ ନେଇକି ବାହା ହବ, যেমি ফাষ্ট ওয়াই

0: ଆମକୁ ଘର ଦ୍ୱାର ପିଲା ଛୁଆ ଖାଇବା ଗା ପତ୍ର ମେଡିସିନ ବଗେରା ସବୁ ଦେଇକି ଖୁସିରେ ରଖିଛି, ସେମିତି ସେକେଣ୍ଡ ସ୍ତ୍ରୀକି ଯଦି ରଖିପାରିବ ତାହେଲେ ସେ ବାହା ହେଇପାରିବ, ସେଟା ପର୍ସନାଲ ଲର ଅଛି, ସେ କରିପାରିବ।
1: ଯଦି ପ୍ରଥମ ସ୍ତ୍ରୀ ସେ ତାଙ୍କୁ ଏ ବିଷୟରେ ତାଙ୍କର ସହମତି ନ ଦିଅନ୍ତି,
0: ନ ଦେଲେ ତ ହେଇପାରିବନି, କିନ୍ତୁ ଯୋଉଠି ସହମତିଟା ମିଳେ ସେଠି କଣ ଗୋଟେ ମିଶିକି ରହିଗଲେ।
1: ଆଜ୍ଞା,
0: ଧରି ନିଅ ଗୋଟେ ଫାଷ୍ଟ ୱାଇଫ୍ର ପିଲାପିଲି ଇସ୍ୟୁ କିଛି ହେଲାନି, ସେ ଗୋଟେ ପରମିସନ ଦେଲା ତା ହଜବେଣ୍ଡକୁ, ଆଜ୍ଞା ଦେଖନ୍ତୁ ମୋର ପିଲାପିଲି ତ ହଉନାହାନ୍ତି, ତେଣୁ ଆପଣ ଗୋଟେ ସେକେଣ୍ଡ ମ୍ୟାରେଜ କରନ୍ତୁ, ଆମର ପିଲାଟିଏ ଦରକାର।
1: ଯଦି ଜଣେ ପୁରୁଷଙ୍କର ପ୍ରଥମ ସ୍ତ୍ରୀ ଥାଉ ଥାଉ ସେ ଦ୍ୱିତୀୟ ବିବାହ କଲେ ଏବଂ ତାଙ୍କ ପ୍ରଥମ ସ୍ତ୍ରୀକୁ ବା ତାଙ୍କର ଯୋଉ ପିଲାପିଲି ଅଛନ୍ତି ତାଙ୍କୁ ଯଦି କୌଣସି ସମ୍ପତ୍ତି ନ ଦିଅନ୍ତି ତାହେଲେ ସେ କେମିତି ନିଜର ଅଧିକାର ପାଇପାରିବେ?
0: ନାଇଁ ଦେଖନ୍ତୁ, ପ୍ରଥମ ମ୍ୟାରେଜ ହଉଛି ଲିଗାଲ ମ୍ୟାରେଜ।
1: ଆଜ୍ଞା,
0: ସେଇଟା ହଉଛି ବାହାଘରଟା ଠିକ ବାହାଘର।

0: କିଛି ହେଲାନି। ସେ ଗୋଟେ ପରମିସନ ଦେଲା ତା ହଜବେଣ୍ଡକୁ, ଆଜ୍ଞା ଦେଖନ୍ତୁ ମୋର ପିଲାପିଲି ତ ହଉନାହାନ୍ତି, ତେଣୁ ଆପଣ ଗୋଟେ ସେକେଣ୍ଡ ମ୍ୟାରେଜ କରନ୍ତୁ, ଆମର ପିଲାଟିଏ ଦରକାର।
1: ଯଦି ଜଣେ ପୁରୁଷଙ୍କର ପ୍ରଥମ ସ୍ତ୍ରୀ ଥାଉ ଥାଉ ସେ ଦ୍ୱିତୀୟ ବିବାହ କଲେ ଏବଂ ତାଙ୍କ ପ୍ରଥମ ସ୍ତ୍ରୀକୁ ବା ତାଙ୍କର ଯେଉଁ ପିଲାପିଲି ଅଛନ୍ତି ତାଙ୍କୁ ଯଦି କୌଣସି ସମ୍ପତ୍ତି ନ ଦିଅନ୍ତି ତାହେଲେ ସେ କେମିତି ନିଜର ଅଧିକାର ପାଇପାରିବେ?
0: ନାଇଁ ଦେଖନ୍ତୁ, ପ୍ରଥମ ମ୍ୟାରେଜ ହଉଛି ଲିଗାଲ ମ୍ୟାରେଜ,
1: ଆଜ୍ଞା
0: ସେଇଟା ହଉଛି ବାହାଘରଟା ଠିକ ବାହାଘର। ପ୍ରଥମ ସ୍ତ୍ରୀର ଯେତିକି ଅଧିକାର ଅଛି ଦ୍ୱିତୀୟ ସ୍ତ୍ରୀର ସେତିକି ଅଧିକାର ନାହିଁ।
1: ଆଜ୍ଞା,
0: ପ୍ରଥମ ସ୍ତ୍ରୀ ତାଙ୍କ ପିଲାମାନଙ୍କର ଯେଉଁ ଅଧିକାର ଅଛି ଦ୍ୱିତୀୟ ସ୍ତ୍ରୀର ସେତିକି ନାହିଁ। ସେମାନେ ଯଦି ପରମିସନ ଦେବେ ଯେ ବାପା ଯଦି ଗୋଟେ ଦ୍ୱିତୀୟ ବିବାହ କରିଛନ୍ତି ସେମାନେ କୁଆଡ଼େ ଯିବେ କ'ଣ ବଞ୍ଚିବେ, ତେଣୁ ତାଙ୍କ ପାଖକୁ 1/4 ସେୟାରଟା ଟ୍ରାନ୍ସଫର ହୁଏ।
1: ଆଜ୍ଞା,
0: ଯଦି ସେଠି ପ୍ରଥମ ସ୍ତ୍ରୀ ପରମିସନ ଦେବ
1: ତେବେ ମହିଳାମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ମିଳିବା ପାଇଁ ହେଲେ ଆପଣଙ୍କର କ'ଣ ସବୁ ନିୟମ ରହିଛି?
0: ମହିଳାମାନଙ୍କର ଆର୍ଥିକ ସ୍ୱାଧୀନତା ପାଇବା ପାଇଁ ତାଙ୍କର ପର୍ସନାଲ ଲ ଅଛି, ଗୋଟେ ମୁଲା ମହମ୍ମଦିଆନ ପ୍ରିନ୍ସିପଲ ଅଫ୍ ଲ 1937 Section 2 ସେଥିରେ ସବୁ ପ୍ରକାର ଆଉ ଗୋଟେ ମହିଳା ପାଇଁକା ଲେଖା ହେଇଯାଇ କ'ଣ ଅଛି ନା, ଗୋଟେ ମହିଳା ମେଣ୍ଟେନାନ୍ସ ଫାଇଲ କରିପାରିବ, ଡିଭୋର୍ସ ଫାଇଲ କରିପାରିବ। ସେଇଥିରେ ଆମର ଗୋଟେ ମହିଳାର ଗିଫ୍ଟ ଡିଡ୍ ୱିଲ୍ ଇଚ୍ଛାପତ୍ର ଦାନପତ୍ର ଗାର୍ଡିଆନସିପ୍ ସବୁ ସେଇଥିରେ ଆସିଗଲା।
1: ଏ ତ ଗଲା ଆମର ଆଲୋଚନାର ବିଷୟ, ଆପଣ ତ ଜଣେ ଆଇନଜୀବୀ, ତେବେ ଏଇ ଆଇନ କ୍ଷେତ୍ରକୁ ଆପଣ କେବେ ଆଉ କେମିତି ଆସିଲେ?
0: 1999 ମୁଁ ଲାଇସେନ୍ସ ପାଇଲି।
1: ଆଜ୍ଞା,
0: ମୁଁ ଭାବିଲି ଲ ପାସ୍ ତ କରିଦେଲି ଗୋଟେ ଲାଇସେନ୍ସ ପାଇବି, ମୁଁ ଯାଇକି ହାଇକୋର୍ଟ ବାରରେ ଗୋଟେ ଜାଗାରେ ଛିଡ଼ା ହେଇଥାଏ, ଖାଲି ଅନଉଥାଏ, କାହାକୁ କିଛି କହୁନଥାଏ। ଲାଇସେନ୍ସ ପାଇଗଲି, ବଡ଼ ଖୁସି ଲାଗିଲା ଯେ ଗୋଟେ ମୁସଲିମ ଝିଅଟା ଓକିଲ ହେଇକି ବାହାରିଲା, ତେଣୁ ମୋ ବାପା ମା ସେଥିପାଇଁ ବହୁତ ମାନେ ଖୁସି ହେଲେ। ଆଉ ମୋ ଟିଚର ମୋର ସ୍କୁଲ କଲେଜରେ ସେ ସମୟରେ କହିଲେ ମୁସଲିମ ଝିଅ ଗୋଟେ ଗାଁରେ ପୁରା ଚର୍ଚ୍ଚା ହେଲା, ସେ ତାଙ୍କ ଝିଅମାନଙ୍କୁ ତାଙ୍କ ପୁଅମାନଙ୍କୁ ଗାଁରେ ସମସ୍ତେ କହିପାରେ ତାଙ୍କ ଘରେ ଦେଖିଲ ସେ ଝିଅଟା ହେଇକି ଓକିଲ ହେଲା, ତେଣୁ ତମେମାନେ ସବୁ ଭଲରେ ପଢ଼, ଭଲ ମଣିଷ ହୁଅ, ତାଙ୍କ ଭଳିଆ ହୁଅ ସବୁ। କିଛି ବି ନଥିଲା, ଖଣ୍ଡେ ବହି ବି ନଥିଲା, କେମିତି କ'ଣ ପ୍ରାକ୍ଟିସ୍ କରିବି? ସବୁବେଳେ ନିଜ ବୁଦ୍ଧିରେ ହିଁ ଚାଲିବ ତାହେଲେ ଆଗକୁ ଡେଭଲପ୍ କରିବ। ନ୍ୟୁ କମର ଆମକୁ ଚାମ୍ବରଟିଏ କରିବ, 10 ବର୍ଷ ପରେ ଆମେ ଷ୍ଟ୍ରଗଲ୍ କରି ଗୋଟେ ଚାମ୍ବରଟେ କଲୁ, ଭଗବାନଙ୍କୁ ଧନ୍ୟବାଦ ଏବେ ଆମେ ବହୁତ ଭଲରେ ଅଛୁ। ତେଣୁ ସମସ୍ତେ ସେମିତି ପଢି ଲେଖିକି ଆଗକୁ ବଢ଼ିଲେ ନିଶ୍ଚୟ କିଛି ନା କିଛି ଇନକମ୍ କରିକି ନିଜେ ଚଳିଯିବେ,
1: ସଫଳତା ତ ନିଶ୍ଚୟ ମିଳିବ,
0: ନିଶ୍ଚୟ ମିଳିବ, କାହା ଉପରେ ଡିପେଣ୍ଡ ହେବେନି।
1: ସେ ସମୟରେ ଆପଣଙ୍କ ସମାଜରୁ ଜଣେ ଝିଅ ବାହାରି ପାଠ ପଢିବା, ପୁଣି ଏତେ ଗୁଡ଼େ ପାଠ ପଢିବା, ସେତେବେଳେ ଆପଣ କିଛି ସମସ୍ୟାର ସମ୍ମୁଖୀନ ହେଇନାହାନ୍ତି?
0: ମୁଁ ମେଟ୍ରିକ ଥରେ କରି ପାସ୍ କଲି, +2 ଥରେ କରି ପାସ୍ କଲି, ଗ୍ରାଜୁଏସନ୍ ପଢିବା ପାଇଁ ମୋ ବାପା ଜଣେ କ୍ଲାସ୍ 4 ଏମ୍ପ୍ଲୋଇ ଥିଲେ, ସେ 1200 ଟଙ୍କା ପାଉଥିଲେ ସେ ସମୟରେ। ମୁଁ କହିଲି ବାପା ମୁଁ +3 ନାଁ ଲେଖେଇବି, ବାପା କହିଲେ ମୋ ପାଖରେ ତ ପଇସା ନାହିଁ, ଆମେ 6 ଭାଇ ଭଉଣୀ ବାପା ମା ଜେଜେମା ଚଳିବୁ କେମିତି ଆମେ, ଏଠୁ ବାପା କହିଲେ ମୋ ପାଖରେ ତ ପଇସା ନାହିଁ। ମୁଁ ସେଦିନ ଦିନ ସାରା ଖାଇଲିନି ନା ରାତିରେ ଖାଇଲିନି, ଗୋଟେ ଜାଗାରେ ଶୋଇକି ରହିଲି। ସିଆଡ଼ୁ ବାପା ଆସିଲେ କହିଲେ କାଲି ତୋର ଆଡମିସନ କରିଦେବି, ତାଙ୍କ ଷ୍ଟାଫ୍ ଜଣେ ଦିଦି ଥିଲେ ଷ୍ଟାଫ୍ ନର୍ସ, ସେ ତାଙ୍କଠୁ 2000 ଟଙ୍କା ଧାର ଆଣିକି ମୋର +3 ଆଡମିସନ କରିଥିଲେ। ମୋର ଏବେ ବି ସେ ଦିନ ମନେ ଅଛି, ମୁଁ କେବେ ବି ଭୁଲିବିନି, ଏବେ ବି ମୋ ବାପାଙ୍କୁ 86 ଇୟର୍ ଓଲ୍ଡ ହେଲାଣି, ମୋ ବାପାଙ୍କୁ ମୁଁ ଧନ୍ୟବାଦ ଦେଉଛି, ସବୁବେଳେ ସେ ସୁସ୍ଥ ରୁହନ୍ତୁ, ଖୁସି ରୁହନ୍ତୁ।
1: ଆପଣ ଯେତେବେଳେ ପାଠ ପଢିବାକୁ ଯାଉଥିଲେ ଆପଣଙ୍କର ଯୋଉ ସାଇ ପଡିଶା ଥିଲେ ସେମାନେ କେମିତି ପ୍ରତିକ୍ରିୟା ଦେଖାଉଥିଲେ?
0: ସେମାନେ ସବୁବେଳେ ତାଙ୍କ ଛୁଆମାନଙ୍କୁ କହୁଥିଲେ ଯେ ଦେଖ ସେ ଝିଅ ପଢୁଛି, ରାତି ସାରା ତାଙ୍କ ଲାଇଟ୍ ଜଳୁଛି, ତମେ କାହିଁ ପଢୁନ? ତ ମୁଁ ସେଇଟା ଫିଲ୍ କଲି ଯେ ମୁଁ ବି ଯେମିତି ଉଠିକି ପଢୁଛି, ତାଙ୍କ ମା ମାନେ ତାଙ୍କ ଛୁଆମାନଙ୍କୁ ବି ଉଠେଇକି ପାଠ ପଢାଉଥିଲେ।
1: ଆଜ୍ଞା, ଯେତେବେଳେ ଆପଣ ଓକିଲାତି ଆରମ୍ଭ କଲେ ଏବଂ ଆପଣଙ୍କର ପ୍ରଥମ ରୋଜଗାର ହେଇଥିଲା, ସେତେବେଳେ ଆପଣଙ୍କୁ କେମିତି ଲାଗିଲା?
0: ବଢିଆ କ୍ୱେଶ୍ଚିନ୍ଟା କଲେ ମ୍ୟାଡ଼ାମ ଆପଣ। 3 ମାସ ହେଇଗଲା ମୁଁ ଘରୁ ପଇସା ନେଇକି ଚଳେ, ସାର୍ ଖାଲି ମୋତେ ପାଠ ମାନେ ଦିଅନ୍ତି କୋର୍ଟରେ ଠିଆ ହେଇକି କେସ୍ କରିବା ପାଇଁ, କିନ୍ତୁ କ୍ଲାଏଣ୍ଟ କ'ଣ, କେସ୍ କ'ଣ, ମକଦ୍ଦମା କ'ଣ ଆମେ କିଛି ଦେଖୁନଥିଲୁ, ଫାଇଲ୍ଟା ପଢ଼ୁଥିଲୁ, ଜଜ୍ ଆଗରେ ଠିଆ ହେଇକି ଉତ୍ତରଟା ଦେଉଥିଲୁ। ମୁଁ ହେଠୁ ଜଣେ ଆମର ଦୀପ୍ତିରେଖା ଜଣେ ମ୍ୟାଡ଼ାମ୍ ଅଛନ୍ତି, ମୁଁ ତାଙ୍କୁ କହିଲି, କହିଲି ମ୍ୟାଡ଼ାମ୍ ମୋତେ କାମ ଦେଉନାହାନ୍ତି। ତ ମ୍ୟାଡ଼ାମ୍ ହେଠୁ କହିଲେ ତମେ କରିବ? ମୁଁ କହିଲି ହଁ ନା ହଉ, ଗୋଟେ ଫର୍ମଟେ ନେଇକି ଆସ। ମୁଁ ତାଙ୍କଠୁ କାମ ଶିଖିଥିଲି, ତାଙ୍କୁ ବି ଗୁରୁ ବୋଲିକି ଭାବେ, ସେ ବି ବହୁତ ମୋତେ ଭଲ ଶିକ୍ଷା ଦେଇଛନ୍ତି, ସାହାଯ୍ୟ ବି ବହୁତ କରିଛନ୍ତି। ମୋତେ କହିବେ ତମେ ଯାଅ ଏ କେସ୍ଟା କରିଦେବ, ମୁଁ କେସ୍ଟା କରିବି, ଗୋଟେ ମନର ଯେଉଁ ଆଗ୍ରହଟା, ଡର ଭୟ କିଛି ନଥିଲା, ତେଣୁ ଏବେ ମୁଁ ଇଣ୍ଡିପେଣ୍ଡେଣ୍ଟ ହେଇଗଲିଣି, ସେଥିପାଇଁ ମୁଁ ବହୁତ ଖୁସି।
1: ଆପଣଙ୍କର ପରିବାର ତ ଆପଣଙ୍କୁ ବହୁତ ସାହାଯ୍ୟ ସହଯୋଗ ଦେଇ ଆସିଥିଲା, ବର୍ତ୍ତମାନ ଆପଣଙ୍କର ଶାଶୁଘର କେମିତି ସହଯୋଗ ଦେଉଛନ୍ତି?
0: ଦେଖନ୍ତୁ ମୁଁ କଟକ ଜିଲ୍ଲାରେ ବାହା ହେଇଛି, ତେଣୁ ମୋ ସ୍ୱାମୀ ବହୁତ ସାଦା ସିଧା ଲୋକ, ସିଏ ଚାହାନ୍ତି କି ତାଙ୍କର

0: ଖାଇବା ପିଇବାଟା ମୁଁ ଯଦି ଠିକ୍ ଟାଇମ୍ରେ କରିକି ମୁଁ ବାହାରିଯିବି ତାଙ୍କର କୌଣସି ଅଭିଯୋଗ ନଥାଏ। ରାତି 8ଟା ହେଲେ ବି ସେ କହିବେ ହଁ ତମେ ଆରାମସେ କାମ କରିକି ଆସ, କିଛି ବ୍ୟସ୍ତ ହେବାର ନାହିଁ। ସେ ମୋତେ ବହୁତ କୋପରେଟ୍ କରନ୍ତି, ବହୁତ ସାହାଯ୍ୟ କରନ୍ତି। ଯଦି ମୁଁ କୌଣସି ଗୋଟେ କାମ କରୁ କରୁ କୋର୍ଟରେ ଡେରି ହେଇଗଲା, ସେ ମୋତେ ଆଣିବା ବି କରନ୍ତି। ତାଙ୍କ କୋପରେଟ୍ରୁ ମୁଁ ଆଜି ବହୁତ ଡେଭଲପ୍ କଲିଣି।
1: ଆଜ୍ଞା, ତେବେ ଆପଣଙ୍କ ପରିବାରରେ ଆଉ କିଏ ସବୁ ଅଛନ୍ତି?
0: ପରିବାର ଦେଖିବାକୁ ଗଲେ ବାପା ମା ମୋର ଅଛନ୍ତି, ମୋ ଭାଇ ଭଉଣୀ ସମସ୍ତେ ଅଛନ୍ତି। ଶାଶୁଘରରେ ଶାଶୁ ଶ୍ୱଶୁର ଡେଥ୍ ଦିଅର ମାନେ ଅଛନ୍ତି, ନଣନ୍ଦ ମୁମ୍ବାଇରେ ରହୁଛନ୍ତି।
1: ତେବେ ଆପଣଙ୍କର ଜୀବନ ତ ସବୁବେଳେ କର୍ମବ୍ୟସ୍ତ, କାମରେ ଆପଣ ସବୁବେଳେ ବ୍ୟସ୍ତ ରହୁଛନ୍ତି, ଅବସର ସମୟରେ ଆପଣ ଆଉ କ'ଣ କରିବାକୁ ପସନ୍ଦ କରନ୍ତି?
0: ଦେଖନ୍ତୁ, ଅବସର ସମୟରେ ମୁଁ ସବୁବେଳେ ଘରଦ୍ୱାରରେ ସଫା ସୁତୁରା ମୁଁ ନିଜେ କାମ କରେ। ମୁଁ କୌଣସି ମେଡ୍ ସର୍ଭେଣ୍ଟ ଆଜି ପର୍ଯ୍ୟନ୍ତ ରଖିନି।
1: ଆଜ୍ଞା,
0: ଏଇଟା ସବୁ କରେ, ରୋଷେଇ ବାସ ବାପା ମାଙ୍କୁ ସପ୍ତାହରେ ଥରେ ଯାଇକି ତାଙ୍କ ଗାଁରେ ଦେଖିକି ଆସେ, ତାଙ୍କୁ ଟିକେ ଦେଖିଦେଲେ ଭଲ ଲାଗେ।
1: ଆଜ୍ଞା,
0: ମୁଁ ସବୁବେଳେ ରହିଥାଏ। ଧରିନିଅ କିଏ ଗୋଟେ ଗରିବ ଲୋକ ଡାକିଦେଲେ ବା ହେଲ୍ପ କରିବା ପାଇଁ ମେଡିକାଲରେ, ମୁଁ ସେଠି ମେଡିକାଲରେ ବି ଯାଇକି ତାଙ୍କୁ ମାନଙ୍କୁ ସାହାଯ୍ୟ କରିକି ଆସେ।
1: ଆଜ୍ଞା, ତେବେ ଶେଷରେ ଯେଉଁ ଶ୍ରୋତାମାନେ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସେମାନଙ୍କୁ ଆପଣ କ'ଣ କହିବାକୁ ଚାହିଁବେ?
0: ଆଜିକାଲି ମହିଳାମାନେ ବହୁତ ଦିନକୁ ଦିନ ଡେଭଲପ୍ କଲେଣି। ସେମାନେ ଚାହୁଁଛନ୍ତି ଯେ ସମୟ କାହିଁକି ନଷ୍ଟ ହବ, ଆମେ କିଛି ଆମ ନିଜ ଗୋଡ଼ରେ କାମ କରିକି ନିଜେ ଆର୍ଥିକ ସ୍ୱାଧୀନତା ପାଇବୁ, ନିଜେ ଦୁଇ ପଇସା ଇନକମ୍ କରିବୁ, ଚଳେଇ ପାରିବୁ ଘରଦ୍ୱାରକୁ, ମା ବାପାକୁ ଦେଇପାରିବୁ। ଯେଉଁମାନେ ମ୍ୟାରିଡ୍ ପର୍ସନ୍ ସେମାନେ ତାଙ୍କ ଛୁଆମାନଙ୍କୁ ଭଲ ଶିକ୍ଷା ଦେଇପାରିବେ। ଏବେ ସବୁ କ୍ଷେତ୍ରରେ ଦେଖିବାକୁ ଗଲେ ମହିଳାମାନେ ବହୁତ ଆଗକୁ ଆସିଗଲେଣି।
1: ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ, ମହିଳାଙ୍କର କ'ଣ ସବୁ ସମ୍ପତ୍ତିଗତ ଅଧିକାର ରହିଛି ସେ ସମ୍ପର୍କରେ ଅନେକ ଉପାଦେୟ କଥା କହିଲେ। ଆପଣଙ୍କୁ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର, ଧନ୍ୟବାଦ।
2: ମୁସଲମାନ ମହିଳାଙ୍କ ସମ୍ପତ୍ତିଗତ ଅଧିକାର, ଏ ସମ୍ପର୍କରେ ଆଇନଜୀବୀ ରେହେନା ଖାତୁନଙ୍କ ସହ ଶୁଣିଲେ ଆଲୋଚନା। ହଁ, ସେ ଯେଉଁ ଧର୍ମ ଜାତି ସମ୍ପ୍ରଦାୟର ମହିଳା ହେଇଥାନ୍ତୁ ନା କାହିଁକି, ସମ୍ପତ୍ତିରେ ଦିଆଯାଇଥିବା ଅଧିକାର ସେମାନଙ୍କୁ ଆର୍ଥିକ ସାମାଜିକ ସୁରକ୍ଷା ଦେଇଥାଏ। ସମ୍ପୂର୍ଣ୍ଣ ରୂପେ ନହେଲେ ବି କିଛି ମାତ୍ରାରେ ଏହା ସେମାନଙ୍କୁ ଆଶ୍ୱସ୍ତ କରିଥାଏ। ତେବେ ସବୁଠୁ ବଡ଼ କଥା ହେଉଛି, ମହିଳାମାନେ ନିଜ ଅଧିକାର ପାଇଁ ନିୟମ କାନୁନ ବିଷୟରେ ଜାଣି ସେ ସମ୍ପର୍କରେ ସଚେତନ ହେବା ନିହାତି ଜରୁରୀ। ଏହାଦ୍ୱାରା ସେମାନେ ନିଜର ନ୍ୟାଯ୍ୟ ଅଧିକାର ପାଇପାରିବେ।

ଶେଷ ହେଲା ନାରୀ ମହଲ। ପ୍ରଯୋଜନା ପ୍ରଜ୍ଞା ପରମିତା ସାହୁ, ଉପସ୍ଥାପନାରେ ଥିଲେ ନିର୍ମାଲ୍ୟ ଓଝା।

ଚଳିତ ଶ୍ରୀ ଜୋସେଫ ବିଜୟଙ୍କ ସରକାର ଆଜି ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହୋଇଛନ୍ତି। ତାଙ୍କ ସପକ୍ଷରେ 144 ଜଣ ବିଧାୟକ ଭୋଟ୍ ଦେଇଥିଲେ। ଏହାଫଳରେ ଗୃହରେ ବିଜୟଙ୍କ ନେତୃତ୍ୱରେ ପରିଚାଳିତ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି। ବିଜୟଙ୍କ ବିରୋଧରେ 22 ଜଣ ବିଧାୟକ ଭୋଟ୍ ଦେଇଛନ୍ତି। ମୁଖ୍ୟ ବିରୋଧୀ ଦଳ ଡିଏମ୍କେ ସଦସ୍ୟମାନେ ଭୋଟ୍ ସମୟରେ କକ୍ଷତ୍ୟାଗ କରିଥିଲେ। ଗତ ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ ଟିଭିକେ 108 ଆସନ ପାଇଥିଲା, ଫଳରେ ରାଜ୍ୟପାଳ ବିଶ୍ୱନାଥ ଆର୍ଲେକର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପାଇଁ ତାଙ୍କୁ କହିଥିଲେ। ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ନିଖିଳ ଭାରତ ଏନ୍ଆର୍ କଂଗ୍ରେସ ନେତା ଏନ୍ ରଙ୍ଗସ୍ୱାମୀ ଆଜି ଶପଥ ଗ୍ରହଣ କରିଛନ୍ତି। ସେ ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ପୁଡୁଚେରୀର ଲୋକନିବାସଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଉପରାଜ୍ୟପାଳ କେ କୈଳାସନାଥନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ନିଖିଳ ଭାରତ ଏନ୍ଆର୍ କଂଗ୍ରେସର ମାଲଡି କ୍ରିଷ୍ଣ ରାଓ ଏବଂ ବିଜେପିର ଏ ନବସ୍ୱାମୀ ଶିବାୟମ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ବିଜେପି ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ, ରାଜ୍ୟ ବିଜେପି ସଭାପତି ଭିପି ରାମଲିଙ୍ଗମ୍ ଏବଂ ଅନ୍ୟାନ୍ୟ ଦଳୀୟ ନେତାମାନେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜି ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ଗୁଜରାଟ ଏବଂ ଆସାମକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଗସ୍ତ ଅବସରରେ ସୁରକ୍ଷା ଯାନବାହନ ସଂଖ୍ୟାକୁ ହ୍ରାସ କରାଯାଇଥିବା ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣେଇବା ଉଦ୍ଦେଶ୍ୟରେ ସାତସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ରମରେ ଇଲେକ୍ଟ୍ରିକ୍ ପରିଚାଳିତ ଯାନବାହନ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯାନବାହନ ସଂଖ୍ୟା 50% କମ୍ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱରେ ତୈଳଦର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ମିତବ୍ୟୟତା ଅବଲମ୍ଭନ କରିବାକୁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ, ବିଧାୟକ ଏବଂ ଜନପ୍ରତିନିଧିମାନଙ୍କୁ ସରକାରୀ ଯାନବାହନ ବ୍ୟବହାର ହ୍ରାସ କରିବା ଲାଗି ଘୋଷଣା କରିଛନ୍ତି। ସେମାନଙ୍କୁ ସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିବା ଲାଗି ପରାମର୍ଶ ଦେଇଛନ୍ତି। ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନୋ ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚନ୍ତି। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବା ଲାଗି ସେ ଭାରତ ଗସ୍ତରେ ଆସିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲିଠାରୁ ବ୍ରିକ୍ସ ବୈଠକ ଅନୁଷ୍ଠିତ ହେବ। ବୈଠକରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଗଣ ଏବଂ ସଦସ୍ୟ ତଥା ଭାଗିଦାରୀ ରାଷ୍ଟ୍ରର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଆଲୋଚନା ହେବ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଲାଗି ଘୋଷଣା କରିଛନ୍ତି। ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ବିଚାର ବିଭାଗୀୟ ଭିତ୍ତିଭୂମି ପରାମର୍ଶଦାତା କମିଟିର ଅଧ୍ୟକ୍ଷ ରହିଛନ୍ତି। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦେବାଂଶୁ ବସାକ, ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଶ୍ୱିନୀ କୁମାର ମିଶ୍ରା ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୋମାଶେଖର ସୁନ୍ଦରେଶାନ ସଦସ୍ୟ ଅଛନ୍ତି। ଏତଦ୍ବ୍ୟତୀତ ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ୍ ଏବଂ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର ମହାନିର୍ଦ୍ଦେଶକ ମଧ୍ୟ ଏହି କମିଟିରେ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏହି କମିଟି ଦେଶବ୍ୟାପୀ ବିଭିନ୍ନ ଅଦାଲତରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆବଶ୍ୟକ ହେଉଥିବା ସରକାରୀ ଆର୍ଥିକ ସହାୟତା ଆକଳନ କରିବେ। ଚଳିତ ବର୍ଷ ଅଗଷ୍ଟ 31 ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲଙ୍କୁ କମିଟି ପ୍ରଦାନ କରିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। କେନ୍ଦ୍ର ସରକାର ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି। ଏହା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ସୁନା ଏବଂ ରୂପା ଉପରେ 5% ଏବଂ ପ୍ଲାଟିନମ୍ ଉପରେ 5.4% ଆମଦାନୀ ଶୁଳ୍କ ବୃଦ୍ଧି କରାଯାଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟଜନକ ପରିସ୍ଥିତି ଯୋଗୁଁ ବର୍ଷକ ପାଇଁ ସୁନା ନ କିଣିବା ପାଇଁ ନାଗରିକମାନଙ୍କୁ ନିବେଦନ କରିଥିଲେ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଚିଲିର ବୈଦେଶିକ ବ୍ୟାପାର ମନ୍ତ୍ରୀ ଫ୍ରାନ୍ସ

0: ଫ୍ରାନ୍ସିସ୍କୋ ପିରେସ୍ ମ୍ୟାଗାନାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି ଉଭୟ ପକ୍ଷଙ୍କ ମଧ୍ୟରେ ମୌଳିକ ସାମଗ୍ରୀଗୁଡ଼ିକ ରପ୍ତାନୀ ବୃଦ୍ଧି କରିବା ଏବଂ ଅର୍ଥନୈତିକ କାରବାରକୁ ସହଜ ସୁଗମ କରିବା ସମ୍ପର୍କରେ ଆଲୋଚନା କରାଯାଇଛି। ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ମତ ବିନିମୟ କରିଥିଲେ। ଉଭୟ ପକ୍ଷ ବହୁମୁଖୀ ଧାରାରେ କାର୍ଯ୍ୟ କରିବା ଲାଗି ସହମତ ହୋଇଥିଲେ। ସେ ଆସନ୍ତାକାଲିଠାରୁ ହେବାକୁ ଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ଭାରତ ଗସ୍ତରେ ଆସିଛନ୍ତି। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଘଟଣାର ତଦନ୍ତ ଭାର ହାତକୁ ନେଇଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଏକ ଦଳ ଆଜି ଜୟପୁରଠାରେ ପହଞ୍ଚିଛି। ସେଠାରେ ରାଜସ୍ଥାନ ପୁଲିସ୍ର ଏସ୍ଓଜି ଦ୍ୱାରା ପ୍ରାୟ 24 ଜଣଙ୍କୁ ଏ ସଂକ୍ରାନ୍ତରେ ପଚରାଉଚରା କରାଯାଇଛି। ତଦନ୍ତର ଅଂଶସ୍ୱରୂପ ଏସ୍ଓଜି ପକ୍ଷରୁ ଶିକାରଠାରେ ବହୁ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ସିବିଆଇ ପକ୍ଷରୁ ପ୍ରଶ୍ନପତ୍ର ପ୍ରଘଟ ନେଇ ଏକ ମାମଲା ରୁଜୁ କରାଯାଇଛି। ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର ଠକେଇ ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ଭନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ଚଳିତ ମାସ 3 ତାରିଖରେ ଏନ୍ଟିଏ ପକ୍ଷରୁ ନିଟ୍ ସ୍ନାତକ 2026 ପରୀକ୍ଷା ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ମାଇ ଭାରତ ପ୍ଲାଟଫର୍ମରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍ 2026 ନିମନ୍ତେ ଜାତୀୟ ସ୍ତରୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକର ଯୁବବର୍ଗ ଅଂଶଗ୍ରହଣ କରିବେ। ଅନ୍ଲାଇନ୍ ମାଧ୍ୟମରେ ଚଳିତ ମାସ 20 ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଏହି କ୍ୱିଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ଲାଟଫର୍ମ ଜରିଆରେ 500 ମାଇ ଭାରତ ସ୍ୱେଚ୍ଛାସେବୀଙ୍କୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଚୟନ କରାଯିବ। ଚଳିତ ସପ୍ତାହରେ ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ପହଞ୍ଚବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପରିବେଶ ଅନୁକୂଳ ରହିଛି ବୋଲି କୁହାଯାଇଛି। ବଙ୍ଗୋପସାଗର ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବ ବୋଲି ଜଣାପଡ଼ିଛି। ଗତକାଲି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ସାଧାରଣତଃ ପ୍ରତିବର୍ଷ ଜୁନ୍ ପହିଲାରେ କେରଳ ଛୁଇଁଥାଏ। ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ରାୟପୁରଠାରେ ସନ୍ଧ୍ୟା 7:30 ସମୟରେ ଖେଳାଯିବ। ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କରିଛି। ଅହମ୍ମଦାବାଦରେ ଗତକାଲି ଅନୁଷ୍ଠିତ ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 168 ରନ୍ କରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ 61 ଏବଂ ୱାଶିଂଟନ୍ ସୁନ୍ଦର 50 ରନ୍ କରିଥିଲେ। ସନ୍ରାଇଜର୍ସ ପକ୍ଷରୁ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ୍ ହୁସେନ 2 ଲେଖାଏଁ ୱିକେଟ୍ ନେଇଥିବାବେଳେ ଅଧିନାୟକ ପ୍ୟାଟ୍ କ୍ୟୁମିନ୍ସ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ। 169 ରନ୍ ବିଜୟ ଲକ୍ଷ୍ୟରେ ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 14 ଓଭର 5 ବଲ୍ରେ ମାତ୍ର 86 ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ତାମିଲନାଡୁ ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହେଲେ ଡିଭିକେ ସରକାର, ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ୍ ରଙ୍ଗାସ୍ୱାମୀ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଯାନବାହନ ସଂଖ୍ୟା ହ୍ରାସ, ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କଲେ ସରକାର, ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଲାଗି ଜୟପୁରରେ ପହଞ୍ଚିଲେ ସିବିଆଇର ସ୍ୱତନ୍ତ୍ର ଦଳ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. In Tamil Nadu, C. Joseph Vijay-led TVK government wins floor test in State Assembly with comfortable majority. N. Rangaswamy sworn in as Chief Minister of Puducherry for a record fifth term. Sentence states intensify fuel-saving measures following Prime Minister Narendra Modi's appeal amid global energy crisis triggered by West Asia conflict. CBSE declares all India senior secondary class 12th results. Gold silver prices jump over 6% after government hiked import duty to around 15%.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଇନ୍ଧନ ବ୍ୟବହାର କମାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟାକୁ ହ୍ରାସ କଲେ ସରକାର। ବୈଦ୍ୟୁତିକ ଯାନର ଅଧିକ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ପରିବହନ ମନ୍ତ୍ରୀଙ୍କ ନିବେଦନ। ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷାଫଳ। ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜି ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ନିକଟରେ ଗୁଜରାଟ ଏବଂ ଆସାମ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଯାନବାହନ ସଂଖ୍ୟାକୁ ହ୍ରାସ କରାଯାଇଥିଲା। ପଶ୍ଚିମ ଏସିଆ ଯୁଦ୍ଧଜନିତ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବା ପାଇଁ ସାତସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ରମରେ ଇଲେକ୍ଟ୍ରିକ୍ ଚାଳିତ ଯାନବାହନ ବ୍ୟବହାର କରିବା ଲାଗି ଶ୍ରୀ ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯାନବାହନ ସଂଖ୍ୟା 50% ହ୍ରାସ କରିଛନ୍ତି। ରାଜ୍ୟର ଜନସାଧାରଣଙ୍କୁ ଅଧିକ ବୈଦ୍ୟୁତିକ ଯାନ ଇଭିର ବ୍ୟବହାର ପାଇଁ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ନିବେଦନ କରିଛନ୍ତି। ସାମ୍ପ୍ରତିକ ବୈଷୟିକ ପରିସ୍ଥିତି ଏବଂ ଶକ୍ତି ସଂକଟର ମୁକାବିଲା ପାଇଁ ମନ୍ତ୍ରୀ ଶ୍ରୀ ଜେନା ନିଜେ ସରକାରୀ ବସ୍ରେ ଯାତାୟତ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଇଭି ବ୍ୟବହାର ପାଇଁ ମନ୍ତ୍ରୀ ଶ୍ରୀ ଜେନା ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ବୈଦ୍ୟୁତିକ ଯାନ ଚଳାଚଳକୁ ପ୍ରୋହାହନ ଦେବା ଲାଗି ମନ୍ତ୍ରୀ ଶ୍ରୀ ଜେନା ଇଭି ଉପରେ ଦିଆଯାଉଥିବା ସବ୍ସିଡିକୁ 2028 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା କହିଛନ୍ତି। ଜନସାଧାରଣ ଅଧିକରୁ ଅଧିକ ବୈଦ୍ୟୁତିକ ଯାନ କିଣିବା ସହ ପରିବେଶ ଅନୁକୂଳ ବ୍ୟବସ୍ଥାକୁ ମଜବୁତ କରିବା ଉପରେ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
1: ମୋର ସମସ୍ତଙ୍କୁ ଅପିଲ ରହିବ, ଓଡ଼ିଶା ଜନସାଧାରଣଙ୍କୁ ଅପେକ୍ଷା ରହିବ ଯେ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଅପିଲ ଅଛି ତାକୁ ଆମେ କାର୍ଯ୍ୟକାରୀ କରିବା। ଲୋକଙ୍କର ଗମନାଗମନ ପାଇଁ ଇଭି ଗାଡ଼ି ଯେତେ ଅଧିକରୁ ଅଧିକ ବ୍ୟବହାର କରିପାରେ ତାକୁ ମଧ୍ୟ ସରକାର ଆମର ଗୁରୁତ୍ୱ ଯୋଉ ସବ୍ସିଡି ଦେଉଛି ସେ ସବ୍ସିଡି ମଧ୍ୟ ସରକାରୀ ପାଇଁ ଘରୋଇ ପାଇଁ ମଧ୍ୟ ଦୁଇ ଇଏ ପାଇଁ ମଧ୍ୟ ଅଧିକରୁ ଅଧିକ ଇଭି ହେବା ଆବଶ୍ୟକ ଅଛି। ସରକାର ତ ଇଭି ଗାଡ଼ି କିଣିବା ପାଇଁ ଯୋଉ ସବ୍ସିଡି ଦେଉଛି ପ୍ରୋତ୍ସାହନଜନକ ଭାବେ ଏ ରାଶି ମଧ୍ୟ ଦେଉଛି। ଏ ଧାଡ଼ିର କଥା ତେଲ କମ୍ ବ୍ୟବହାର କରନ୍ତି, ଆମେ ନିଜକୁ ନିଜେ ବୁଝେଇ ଗୋଟିଏ ଗାଡ଼ିରେ ଯେମିତି ଦୁଇ ଜଣ ଯାଇପାରିବା ସହଭାଗିତା ସହିତ ଆମେ ଏ କାମକୁ ଆଗକୁ ନେବା।
0: ମନ୍ତ୍ରୀ ଶ୍ରୀ ଜେନା ବ୍ୟକ୍ତିଗତ ଯାନ ବ୍ୟବହାର କରିବା ପରିବର୍ତ୍ତେ ଆମ ବସ୍ ପରି ସାଧାରଣ ପରିବହନ ସେବାର ଅଧିକ ଉପଯୋଗ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଇନ୍ଧନ ବ୍ୟବହାର, ଯାତାୟାତ ଚାପ ଓ ପରିବେଶ ପ୍ରଦୂଷଣ କମାଇବା ପାଇଁ ଗୋଟିଏ କାର୍ରେ ଏକାଧିକ ବ୍ୟକ୍ତି ଗମନାଗମନ କରିବାର ବ୍ୟବସ୍ଥା, କାର୍ ପୁଲିଂ ଓ ସମାନ ଢଙ୍ଗରେ ସ୍କୁଟି ପୁଲିଂ ଭଳି ପରିବହନ ସେବା ଆପଣାଇବା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱ ଦେଇଛନ୍ତି। ଇନ୍ଧନ ସଞ୍ଚୟ ଓ ସ୍ଥାୟୀ ପରିବହନକୁ ପ୍ରୋତ୍ସାହନ ଦେବା ସରକାରଙ୍କ ଦାୟିତ୍ୱ ହୋଇଥିଲେ ମଧ୍ୟ ଜନସାଧାରଣ ପରିବେଶ ସୁରକ୍ଷା ସହ ଶକ୍ତି ସଞ୍ଚୟ ଉଦ୍ୟମକୁ ସୁଦୃଢ଼ କରିବା ପାଇଁ ସାମୂହିକ ଦାୟିତ୍ୱ ନିର୍ବାହ କରିବା ଉପରେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନିଟ୍ ୟୁଜି 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଏକ ଦଳ ଆଜି ରାଜସ୍ଥାନର ଜୟପୁରରେ ପହଞ୍ଚିଛି। ରାଜସ୍ଥାନ ପୁଲିସର ଏସ୍ଓଜି ଦ୍ୱାରା ପ୍ରାୟ 24 ଏ ସଂକ୍ରାନ୍ତରେ ପଚରାଉଚରା କରାଯାଇଛି। ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର

ଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର ଠକେଇ ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ଦେଶବ୍ୟାପୀ ଚଳିତ ମାସ 3 ତାରିଖରେ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି 2026 ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ 22 ଲକ୍ଷରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦ୍ୱାଦଶ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ 85.20% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। results.cbse.nic.in ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ଡିଜି ଲକର ଓ ଉମଙ୍ଗ ଆପ୍ ଜରିଆରେ ମଧ୍ୟ ପରୀକ୍ଷା ଫଳ

ମୁଖ୍ୟ ସମ୍ବାଦ ପୁଣିଥରେ ଇନ୍ଧନ ବ୍ୟବହାର କମାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟାକୁ ହ୍ରାସ କଲେ ସରକାର ବୈଦ୍ୟୁତିକ ଯାନର ଅଧିକ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ପରିବହନ ମନ୍ତ୍ରୀଙ୍କ ନିବେଦନ ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷାଫଳ ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣିଲେ ପ୍ରାୟୋଜକ କାର୍ଯ୍ୟକ୍ରମ NCERT ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଭକ୍ତିଗୀତର କାର୍ଯ୍ୟକ୍ରମ। ଭକ୍ତିଗୀତର ପ୍ରଥମ କଣ୍ଠଶିଳ୍ପୀ ଶିଶୁ ଅନନ୍ତ, ଗୀତ ରଚନା କେଶବ ଚନ୍ଦ୍ର ସାହୁ।

ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଶିଶୁ ଅନନ୍ତ, ନନ୍ଦକିଶୋର ସିଂ ଏବଂ ଅଭିନ୍ନ। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ କୁମାର ବାପି।

0: ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ଆକାଶବାଣୀ କଟକ ଶୁଣନ୍ତୁ, ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ରାଜୀବ ଲୋଚନ ଆଚାର।

ନମସ୍କାର ଶ୍ରୋତା ବନ୍ଧୁ, ଉଜ୍ଜ୍ୱଳ ଆମ ଦେଶ କାର୍ଯ୍ୟକ୍ରମର ଆଜିର ସଂସ୍କରଣକୁ ଆପଣମାନଙ୍କୁ ସ୍ୱାଗତ। ଜଣେ ବ୍ୟକ୍ତି ସ୍ୱଚ୍ଛ ସୁନ୍ଦର ରହିବାର ପ୍ରୟାସ କରୁ କରୁ ସେହି ଚେତନା ପ୍ରସାରିତ ହୋଇଯାଏ ପରିବାର, ପଡ଼ୋଶୀ, ସାହି, ଆଖପାଖ ଅଞ୍ଚଳକୁ। ଆରମ୍ଭ କରୁ କରୁ ତାହା ଅଭ୍ୟାସରେ ରୂପାନ୍ତରିତ ହୋଇଯାଏ। ତେବେ ଗୃହିଣୀମାନଙ୍କ ଭିତରେ ସ୍ୱଚ୍ଛ ରହିବାର ପରମ ଆଗ୍ରହ କିପରି ଅଭ୍ୟାସରେ ପରିଣତ ହୋଇସାରିଛି ସେ ସମ୍ପର୍କରେ ଜାଣିବା ଆସନ୍ତୁ।

0: ମ୍ୟାଡାମ ନମସ୍କାର।
1: ନମସ୍କାର ସାର,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡାମ?
1: ମୋ ନାଁ ହଉଛି ନିହାରିକା ନାୟକ ଲାଲଟିକିରା, ମୁଁ ଜଣେ ଗୃହିଣୀ।
0: ଆପଣ ଆପଣଙ୍କର ପରିବାରକୁ ଆପଣଙ୍କର ଘରକୁ କିଭଳି ଭାବରେ ସଫା ସୁତୁରା ରଖୁଛନ୍ତି?
1: ଆମ ପରିବାରକୁ ଆମେ ସଫା ସୁତୁରା ରଖୁଛୁ, ଖାଦ୍ୟ ତିଆରି କରିବା ସହିତ ଘରକୁ ପରିଷ୍କାର ପରିଚ୍ଛନ୍ନ କରୁଛୁ। ସକାଳୁ ଯେତେବେଳେ ଭୋର ଉଠୁଛୁ ସେତେବେଳେ ଠାରୁ ଆମେ ଆମର କାର୍ଯ୍ୟକ୍ଷେତ୍ରରେ ଲାଗି ପଡୁଛୁ, କେମିତି ଆମେ ଘର ଦ୍ୱାର ସଫା ସୁତୁରା କରିବା।
0: ଦେଖନ୍ତୁ ଯେ ନୀତି ପ୍ରତି ଆପଣଙ୍କର ଘରୁ ନିଶ୍ଚିତ ଭାବରେ କିଛି କିଛି ଅଳିଆ ଆବର୍ଜନା ବାହାରୁଥିବ, ତାକୁ ସବୁ କଣ କଣ କରୁଛନ୍ତି ଆପଣ, କୋଉଠି ଫୋପାଡୁଛନ୍ତି, କଣ କରୁଛନ୍ତି?
1: ଯାହା କିଛି ଅଳିଆ ଆବର୍ଜନା ବାହାରୁଛି ସେ ସବୁ ଆମେ ଗୋଟେ ଡଷ୍ଟବିନ୍ରେ ରଖୁଛୁ। କାଗଜ ଗୁଡାକ ହେଲା, ଜରି କାଗଜ ପତ୍ର, ଯାହା କିଛି ପ୍ଲାଷ୍ଟିକ ଜିନିଷ ହେଲା, ଆମେ ବର୍ଜ୍ୟବସ୍ତୁ ଗୁଡାକ ଆମେ ଡଷ୍ଟବିନ୍ରେ ରଖୁଛୁ। ପୁଣି ଯାହା ପରିବା ଚୋପା ଗୁଡାକ ହେଲା, ତୋରାଣୀ ଯାହା କିଛି ବାହାରିଲା ସେଟା ଗୋଟେ ଆମେ ଅଲଗା ଶୁଖିଲା ଜାଗାରେ ରଖୁଛୁ, ଓ ଅଦା ଜିନିଷ ଗୁଡାକ ଅଲଗା ଜାଗାରେ ରଖୁଛୁ।
0: ଆପଣ ଦୁଇଟା ଡଷ୍ଟବିନ୍ ୟୁଜ୍ କରୁଛନ୍ତି?
1: ଆଜ୍ଞା
0: ଆଜ୍ଞା। ତ ତାକୁ ରଖିକି ପୁଣି କଣ କରୁଛନ୍ତି ତାକୁ?
1: ଆମେ ଯେତେବେଳେ ଗାଡି ଆସୁଛି,
0: ଗାଡି କୋଉଠୁ ଆସୁଛି?
1: ମ୍ୟୁନିସିପାଲିଟିରୁ ଯୋଉ ଗାଡି ଆସୁଛି ସଫେଇ ଗାଡି, ଆମେ ସେଠି ପକଉଛୁ। ଓଦା ଜିନିଷ ଅଲଗା ଜାଗାରେ ପକଉଛୁ, ଆଉ ଯୋଉଟା ଶୁଖିଲା ଜିନିଷ ଗୁଡାକ ଆଉ ଗୋଟେ ଜାଗାରେ ଆମେ ପକଉଛୁ।
0: ମ୍ୟାଡାମ ଆପଣ ଯୋଉ କହିଲେ ଗାଡି ଆସୁଛି, ମ୍ୟୁନିସିପାଲିଟିରୁ ଗାଡି ଆସୁଛି, ଏ ଗାଡି ଆସିବା କଥାଟା ଆପଣଙ୍କୁ କିଏ କହିଲା? ଆପଣ ଜାଣିଲେ କେମିତି ଯେ ଗାଡିଟି ଆସିବ ଏବଂ ଆମ ଘରର ଯାହା ସବୁ ଅଳିଆ ଅଛି ତାକୁ ନେଇକି ଯିବ, ଏଇଟା ଆପଣ ଜାଣିଲେ କିପରି?
1: ତାହା ତ ଗୀତ ବାଜୁଛି।
0: ଆଜ୍ଞା ଆଜ୍ଞା, ସରକାରଙ୍କ ତରଫରୁ ଘୋଷଣା କରାଯାଉଥିଲା। ଆଜ୍ଞା ଆଜ୍ଞା। ତ ଆପଣ ଯଦି ଧରନ୍ତୁ ଗାଡି ଆସିଲା ବେଳେ ଆପଣ ଘରେ ନାହାନ୍ତି, ପରିବାରର ଆଉ କିଏ ଅଳିଆ ଆବର୍ଜନା ସବୁ ସେ ଗାଡିରେ ଦେଇ ଦିଅନ୍ତି ନା କେମିତି ପୁଣି ହୁଏ?
1: ଆଉ ଯଦି ଘରେ କିଏ ଖାଆନ୍ତି ତାହେଲେ ସେ ଗାଡିରେ ଦେଇ ଦିଅନ୍ତି, ଯଦି ନଥାଏ ପୁଣି ଆମେ ରଖିଦଉ, ପୁଣି ଆଉ ଗୋଟେ ଗାଡି ଆସିଲେ ଦେଇଦଉ ସେଥିରେ।
0: ସମସ୍ତେ ଜାଣିଥିଲେ ଯେ ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, କିନ୍ତୁ ଏଇ କିଛି ବର୍ଷ ହେଲାଣି ଏଇ ସ୍ୱଚ୍ଛତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ହଉଛି, ତ ଆପଣଙ୍କ ମତରେ ଏଇଟା ହେବା ଦ୍ୱାରା, ଏଇ ଯୋଉ ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମ ସବୁ ହେବା ଦ୍ୱାରା ଆମର କିଛି କିଛି ବିଶେଷ ଭାବରେ ଉନ୍ନତି ହେଇଛି ନା କଣ ବୋଲି ଆପଣ ଅନୁଭବ କରୁଛନ୍ତି?
1: ନିଶ୍ଚିତ ଆଜ୍ଞା, ବହୁତ କିଛି ଉନ୍ନତି ହେଇଛି। ଆଗରୁ ତ ଏଇ ଭଳି ସିଷ୍ଟମ ନଥିଲା, କିନ୍ତୁ ଏବେ ଯେତେବେଳେ ସରକାର ଆମମାନଙ୍କୁ ସଚେତନ କରାଉଛନ୍ତି ଏଇ ଜିନିଷ ଗୁଡାକ, କାହିଁକି ନା ପରିବେଶ ଯଦି ସୁସ୍ଥ ରହିଲା ତାହେଲେ ଆମେ ମାନବ ଜଗତ ବି ସୁସ୍ଥ ରହିବ, ମାନବ ଜୀବନ ବି ସୁସ୍ଥ ରହିବ, ଘର ଦ୍ୱାର ସଫା ସୁତୁରା ରହିଲା, ମଶା ମାଛି ବି ହେଲେନି, ଆଉ ରୋଗ ଜୀବାଣୁ ଠାରୁ ବି ଦୂରରେ ରହିଲା, ସେସବୁ ଦ୍ୱାରା

0: ଆମ ଜୀବନରେ ବହୁତ କିଛି ଉନ୍ନତି ହେଉଛି, ସୁସ୍ଥ ସଫଳ ରହୁଛୁ ଆମେ।
1: ଯାହା ହଉ ମ୍ୟାଡ଼ାମ, ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ଧନ୍ୟବାଦ। ଆମେ ଆଶା କରିବୁ ଯେ ଆଗାମୀ ଦିନମାନଙ୍କରେ ବି ଆପଣ ଏମିତି ସ୍ୱଚ୍ଛ ରହିବା ପାଇଁ ଚେଷ୍ଟା କରିବେ, ଏବଂ ଯାହା ସବୁ ଅଳିଆ ଆବର୍ଜନା ବାହାରିବ, ଯୋଉ ଗାଡ଼ି ଆସୁଛି କହୁଛନ୍ତି, ସେ ଗାଡ଼ି ସାହାଯ୍ୟରେ ଆପଣ ତାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ତାକୁ ପକେଇବେ। ନମସ୍କାର ମ୍ୟାଡ଼ାମ।

0: ମ୍ୟାଡାମ ନମସ୍କାର।
1: ନମସ୍କାର ସାର୍,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡାମ?
1: ମୋ ନାଁ ଲିଜାମୟୀ ଦାସ।
0: ଆଜ୍ଞା।
1: ଲାଲଟିକରା ଗୋପବନ୍ଧୁ ନଗର ବଲାଙ୍ଗୀର, ମୁଁ ଜଣେ ଗୃହିଣୀ।
0: କିଭଳି ଭାବରେ ସଫା ସୁତୁରା ରଖୁଛନ୍ତି ଆପଣଙ୍କର ପରିବାରକୁ ଆପଣ?
1: ସାର୍, ସଫା ସୁତୁରା ବୋଲେ ଯେଉଁ ଗାଡି ଆସୁଛି ଆମର ଅଳିଆ ଗାଡି,
0: ଆଜ୍ଞା ଆଜ୍ଞା,
1: ତାଙ୍କ ଆବାଜରେ ଆମେ ଜାଣିପାରୁଛୁ ଯେ ଗାଡି ଆସିଲା ବୋଲି ଆମର ଅଳିଆ ଆବର୍ଜନା ଘରର ଯେତିକି ସବୁ ତୋରାଣି ପାଣି ଏମାନଙ୍କର ଅନ୍ୟ ଡଷ୍ଟବିନ୍,
0: ଆଜ୍ଞା,
1: ଆଉ ଶୁଖିଲାର ଅନ୍ୟ ଡଷ୍ଟବିନ୍, ସେଟା କରିକି ଗାଡି ଆସୁଛି ତାରି ମାଧ୍ୟମରେ ତାଙ୍କର ଯୋଉ ଗୀତ ବାଜୁଛି ସେଇ ମାଧ୍ୟମରେ ଆମେ ଜାଣିପାରୁଛୁ ଯେ ଗାଡି ଆସିଲା ବୋଲି, ସେଇ ଅନୁସାରେ ଆମେ ଯୋଉ ଜିନିଷ ପତ୍ର ଆମେ ତାଙ୍କୁ ଦେଲେ ସେମାନେ ପକେଇ ଦିଅନ୍ତି ତାଙ୍କ ହିସାବରେ।
0: କହିଲେ ଯେ ଗାଡି ଆସୁଛି ଗୋଟେ ସୁବିଧା ନିଶ୍ଚିତ ଭାବରେ ଅଛି, କିନ୍ତୁ ଧରନ୍ତୁ ଗାଡି
1: ବହୁତ ସୁବିଧା ହଉଛି,
0: ଗାଡି ଧରନ୍ତୁ ଗୋଟେ ସପ୍ତାହ ଆସିଲା ନାହିଁ, ଆପଣ କଣ କରିବେ? ତାକୁ କିଛି ତ ଚିନ୍ତା କରିଥିବେ।
1: ଗାଡି ଯଦି ନ ଆସିଲା ବେଳେ ଆମେ ତାକୁ ଗୋଟେ ଜାଗାରେ ରଖିକି ତାକୁ ପକେଇକି ତାକୁ ଜାଳି ଦଉଛୁ ଯଦି ଗାଡି ନ ଆସିଲା, ନହେଲେ ତ ଏଣେ ତେଣେ ପକେଇଲେ ଅସୁବିଧା ହବ ସାର।
0: ଆଜ୍ଞା, ଆପଣ ଯେଭଳି ଭାବରେ ଜାଣିଲେ ଯେ ନାଇଁ ଅଳିଆ ଆବର୍ଜନାକୁ ଏଣେ ତେଣେ ଫିଙ୍ଗିଲେ ଭଲ ହବ ନାହିଁ, ତାକୁ ଗୋଟେ ଜାଗାରେ ରଖିବା ଏବଂ ନିର୍ଦ୍ଦିଷ୍ଟ ଭାବରେ ଗାଡିରେ ପକେଇବା, ଏ ସମ୍ପର୍କରେ ଆପଣଙ୍କର ଘରେ ଯେଉଁ ଛୋଟ ଛୋଟ ଶିଶୁମାନେ ଅଛନ୍ତି କିମ୍ବା ଅନ୍ୟ ବ୍ୟକ୍ତି ବିଶେଷ ଯେଉଁମାନେ ଅଛନ୍ତି ସେମାନେ ବି ସବୁ ସଚେତନ ଅଛନ୍ତି ଯେ ଆମେ ଆମର ଅଳିଆକୁ ଠିକ୍ ଭାବରେ ବିନିଯୋଗ କରିବୁ, ଠିକ୍ ଭାବରେ ଡିସ୍ପୋଜ୍ ଅଫ୍ କରିବୁ ବୋଲି ସେମାନେ ଜାଣିଛନ୍ତି?
1: ସାର୍, ଯୋଉ ଛୁଆମାନେ ଆମ ଘରେ ଅଛନ୍ତି କି ନାହିଁ, ଧର 10 ବର୍ଷରୁ 12 ବର୍ଷ ଭିତରେ, ସେମାନେ ଧର ଆମେ ଯଦି ନାହୁଁ ବୋଲି ସେମାନେ ଗାଡିର ଆବାଜ ଶୁଣିଲେ, ଗୀତ ବାଜିଲା, ସେଇ ଅନୁସାରେ ସେମାନେ ନିଜ ଅଳିଆ ନେଇକି ସାର୍ ପଳେଇ ଯାଆନ୍ତି।
0: ଧରନ୍ତୁ ଆପଣ ଯେତେବେଳେ ଘର ସଫା କରୁଛନ୍ତି ଆପଣଙ୍କର ଡଷ୍ଟବିନ୍ରେ ଅଳିଆ କୁଣ୍ଡରେ ତାକୁ ପକଉଛନ୍ତି, ଛୁଆମାନେ ଯେତେବେଳେ କିଛି ଜିନିଷ ଖାଉଛନ୍ତି କିମ୍ବା ତାଙ୍କର କାଗଜପତ୍ର ସବୁ ଚିରୁଛନ୍ତି, ସେମାନେ ସମସ୍ତେ ଶିଖିଗଲେଣି ନା ନାହିଁ? ହଁ
1: ସାର୍, ସେମାନେ ଶିଖିଗଲେଣି ଯେ ଆମେ ଯୋଉ ଦୁଇଟା ଡଷ୍ଟବିନ୍ ରଖିଛୁ ସେମାନେ ତାଙ୍କ ଜାଗାରେ ପକେଇ ଦଉଛନ୍ତି।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଆଉ ଗାଡି ଆସିଲେ ବି ଗାଡି ପାଖକୁ ବି ନେଇଯାଉଛନ୍ତି ସେ ଅଳିଆ ମାନେ।
0: ଆଜ୍ଞା ଆଜ୍ଞା ମ୍ୟାଡମ, ଆପଣଙ୍କ ଅନୁସାରେ ସଫା ସୁତୁରା ରଖିବା ଦ୍ୱାରା ବା ପରିଷ୍କାର ପରିଚ୍ଛନ୍ନ ରହିବା ଦ୍ୱାରା ଆମର କଣ ସବୁ ଉପକାର ହଉଛି ବୋଲି ଆପଣ ଅନୁଭବ କରୁଛନ୍ତି ମ୍ୟାଡମ?
1: ସେଟା ତ ବହୁତ ଉପକାର ହଉଛି ବୋଲେ, ମଶା ମାଛି ଏଟା ବି ହଉନି, ତାପରେ ଛୁଆମାନେ ଯୋଉ ଅଛନ୍ତି ମଶା ମାଛି ହେବା ଦ୍ୱାରା ସେମାନଙ୍କୁ କାମୁଡିବା ଦ୍ୱାରା ସେମାନେ ରୋଗଗ୍ରସ୍ତ ହଉଛନ୍ତି କି
0: ନାହିଁ,
1: ସେ ସବୁ ସୁବିଧା ହଉଛି।
0: ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମେ ଆଶା କରିବୁ ଆଗାମୀ ଦିନମାନଙ୍କରେ ବି ଆପଣ ସ୍ୱଚ୍ଛତା ସମ୍ପର୍କରେ ନିଶ୍ଚିତ ଭାବରେ ଧ୍ୟାନ ଦେବେ, ଆପଣଙ୍କ ପରିବାର ସହ ଆପଣଙ୍କ ଅଞ୍ଚଳକୁ ଆପଣ ସୁସ୍ଥ ରଖିବା ପାଇଁ ଚେଷ୍ଟା କରିବେ ବୋଲି ଆମେ ଆଶା କରୁଛୁ। ଧନ୍ୟବାଦ ମ୍ୟାଡମ, ନମସ୍କାର।

0: ମ୍ୟାଡାମ ନମସ୍କାର।
1: ନମସ୍କାର,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡାମ?
1: ମୋ ନାଁ ଜ୍ୟୋତ୍ସ୍ନାମୀ ଗଡ଼ତିଆ ସାର,
0: ଆଜ୍ଞା।
1: ବଲାଙ୍ଗୀର।
0: ଆପଣ ବି ଗୃହିଣୀ ନା ଅନ୍ୟ କଣ କରୁଛନ୍ତି?
1: ନାଇଁ ନାଇଁ, ଗୃହିଣୀ। ମୋ ମା ଘରଟା ହଉଛି ଗାଁ ଗହଳିରେ, ଗାଁ ଗହଳି ହେଲେ ବି ସଫା ସୁତରା ସବୁ ସବୁବେଳେ ଚାଲିଥିଲା।
0: ତ ଏବେ ଏବେ ଯେତେବେଳେ ଦେଖିଲେ ଯେ ଆପଣ ଗାଡି ଆସୁଛି, ଆପଣଙ୍କର ଅଳିଆକୁ ନିର୍ଦ୍ଦିଷ୍ଟ ଭାବରେ ନେଇକି ଯାଉଛି, ଆପଣଙ୍କୁ କେମିତି ଲାଗୁଛି?
1: ଭଲ ଲାଗୁଛି।
0: ଆପଣ କିଭଳି ଭାବରେ ଅଳିଆ ସବୁ ରଖୁଛନ୍ତି ଘରେ?
1: ମୁଁ ତ ସାର ସକାଳୁ ଉଠିଲେ ଶୁଖା ତାମାନେ ଗୋଟେ ଡଷ୍ଟବିନ୍ ଭଳିଆ ବାଲ୍ଟିରେ ଢାଙ୍ଗୁଣି ଲଗାଲାଟା ରଖିଛେ, ଗୋଟେ ଉଦାରେ ଉଦା ଥି, ଶୁକାଟା ଶୁକା ଥି, ଆଉ ଯେନ୍ କାଚଟା କାଚରେ ହେନ୍ତା ରଖିଦେଇଛେ। ଆଉ ଗାଡି ଆସିଲା ଦେଇଦେଲେ ସେମାନେ ଫିକି ବି ଦଉଛନ୍, ଆଉ ଯଦି ନି ଦେଇ ପାରିଲେ ବି ବାହାରେ ରଖିଦେଇଥିଲେ ବି ସେମାନେ ପକେଇ ଦଉଛନ୍।
0: ଧରନ୍ତୁ ଏଇ ଯୋଉ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ଆପଣ ଯେଭଳି ଭାବରେ ତତ୍ପର ଅଛନ୍ତି, ପରିବାରର ବାକି ସମସ୍ତେ ବି ଆପଣଙ୍କୁ ସହଯୋଗ କରୁଛନ୍ତି?
1: ହଁ ହଁ ସାର।
0: ଗାଡି ଦିନକୁ କେତେ ଥର ଆସୁଛି ମ୍ୟାଡମ?
1: ଦୁଇ ଥର, ସକାଳୁ ପାରେ ଆସୁଛି ଆଉ ସନ୍ଧ୍ୟା ପରେ ପାରେ।
0: ନିର୍ଦ୍ଦିଷ୍ଟ ସମୟ ଅଛି ଗାଡି ଆସିବାର?
1: ହଁ ହଁ, ଟାଇମ।
0: କେବେ କିଛି ଅସୁବିଧା ହେଇନି ଏସବୁ କରିବା ପାଇଁ ଆପଣଙ୍କୁ?
1: ନାଇଁ ତ ସାର, ହେନ୍ତା ତ କିଛି ଅସୁବିଧା ନାହିଁ।
0: ଆପଣ ଅନୁଭବ କରୁଛନ୍ତି ଯେ ପରିଷ୍କାର ରହିଲେ ଆମର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବି ଠିକ ହେବ ଏବଂ ଆମର ପରିବେଶ ବି ଠିକ ରହିବ ବୋଲି ଆପଣ ଭାବୁଛନ୍ତି?
1: ଗାଡି ନିଆବାର ଆଗରୁ ବି ଆମେ ନିଜେ ନିଜେ ବି ସବୁ ଡଷ୍ଟବିନ୍ ଗୁଟେ ଗୁଟେ କରିକରି ନିଜେ ନିଜେ ବି ସଫା ସୁତରା, ପରେ ସିନ ମ୍ୟୁନିସିପାଲିଟିରୁ ହେଟା ଦେଇଛନ୍,
0: ଆଜ୍ଞା।
1: ଆମେ ତାର ଆଗରୁ ବି ସଫା ସୁତରା ରହୁଛି, ଯେତେ ଘର ଦ୍ୱାରା ଯେତେ ସଫା ସୁତରା ରହୁ, ଆମର ଦେହ ସମସ୍ତେ ଛୁଆମାନଙ୍କର ସମସ୍ତଙ୍କର ପରିବେଶ ବି ଭଲ ରହିବା, ସବୁ ଜିନିଷ ଭଲ ରହିବା,
0: ଆଜ୍ଞା ଆଜ୍ଞା। ଉତ୍ତର ପୁରୁଷ ଯୋଉମାନେ ଅଛନ୍ତି, ଆପଣଙ୍କର ପିଲା ଛୁଆ ଯୋଉମାନେ ଅଛନ୍ତି, ସେମାନେ କିଛି କିଛି ଶିଖୁଛନ୍ତି?
1: ହଁ, ଖାତା ବହି ଚିଡା ଫଙ୍ଗା ଯେନ୍ ଯେନ୍ ଆଗରୁ ଯେନ୍ ଫିଙ୍କି ଦଉଥିଲି ଯେନ୍,
0: ଆଜ୍ଞା,
1: ସେମାନେ ବି ବୁଝି ପାରିଲେନ, ଆର୍ ସେମାନେ ବି ପଢିଥିଲେ ବି ସବୁ ବେଟି ବୁଟା କରିବି ସେ ଡଷ୍ଟବିନ୍ରେ ପକେଇ ଦଉଛନ୍।
0: ଆମେ ଆଶା କରିବୁ ଯେ ଆପଣ ନିରନ୍ତର ଭାବରେ ଜାରି ରଖନ୍ତୁ, ଏଇ ଅଳିଆ ଆବର୍ଜନାର ସୁବିନିଯୋଗ କିଭଳି ହେବ, ଆମର ପରିବେଶ

0: ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ରାଜୀବ ଲୋଚନ ଆଚାର୍ଯ୍ୟ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି। ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ଦାୟିତ୍ୱବୋଧ ଓ ନାଗରିକ ଭାବନା ଜାଗ୍ରତ କରିଥାଏ, କହିଲେ ରାଜ୍ୟପାଳ। ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚଳାଚଳ କରିବ ନୂତନ ଏକ୍ସପ୍ରେସ୍ ଟ୍ରେନ୍। ଏବଂ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ 85%ରୁ ଉର୍ଦ୍ଧ ଛାତ୍ରଛାତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ 2026-27 ବିପଣନ ଋତୁ ପାଇଁ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଖରିଫ ଋତୁରେ ଚାଷୀମାନଙ୍କଠାରୁ 824 ଲକ୍ଷ ମେଟ୍ରିକ୍ ଟନ୍ ଫସଲ କିଣାଯିବ। ନିଷ୍ପତ୍ତି ଅନୁସାରେ ସୂର୍ଯ୍ୟମୁଖୀ ମଞ୍ଜି ପାଇଁ ସର୍ବାଧିକ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା 622 ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାସହ କପା, ଗ୍ରେଡ୍ ଏ ଧାନ, ଜଅ, ବାଜରା, ହରଡ଼ ରାଲିର ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଛି।
1: ଖରିଫ କେ ଲିଏ ଯୋ ଫୈସଲା ଲିଆ ଗୟା ଉସମେ ଜିତନେ ଭି ଖରିଫ କେ କ୍ରପ୍ସ ହୈ ଉନ ସବ ମେ କଷ୍ଟ ପ୍ଲସ 50% ୟା 50 ସେ ଅଧିକ ଟୋଟାଲ 260,000 କରୋଡ଼ ରୁପେ କିସାନୋ କୋ ପେ ଆଉଟ ଜାଏଗା ଇସ ପୁରେ ଫୈସଲେ ସେ ଔର ଇସ ସାଲ କା ଆନୁଆଲ ଖରିଫ ପ୍ରୋକ୍ୟୁରମେଣ୍ଟ ହୋଗା 824 ଲକ୍ଷ ମେଟ୍ରିକ୍ ଟନ୍ LMT।
0: ଭୂପୃଷ୍ଠ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ୍ ପ୍ରକଳ୍ପକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କ୍ୟାବିନେଟ୍ 37,500 କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ଯୋଜନା ଅନ୍ତର୍ଗତ ପ୍ରାୟ 75 ନିୟୁତ ଟନ୍ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ୍ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 3 ଲକ୍ଷ କୋଟି ଟଙ୍କା ନିବେଶ ହେବାର ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ SPG ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ପଶ୍ଚିମ ଏସିଆ ଯୁଦ୍ଧଜନିତ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବା ପାଇଁ 7-ସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଇଲେକ୍ଟ୍ରିକ୍ ଚାଳିତ ଯାନବାହନର ବ୍ୟବହାର କରିବା ଲାଗି ଶ୍ରୀ ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯାନବାହନ ସଂଖ୍ୟା 50%କୁ ହ୍ରାସ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବ୍ୟକ୍ତିଗତ ସୁରକ୍ଷା ପାଇଁ ଥିବା ଗାଡ଼ି ସଂଖ୍ୟା ହ୍ରାସ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ ଗୁରୁତ୍ୱ ଦେଇ ବ୍ୟକ୍ତିଗତ ଗାଡ଼ିର ବ୍ୟବହାର କମ୍ କରିବା ସହିତ ଅଧିକ ମାତ୍ରାରେ ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଆବଶ୍ୟକସ୍ଥଳେ ଗାଡ଼ିର ଅନାବଶ୍ୟକ ବ୍ୟବହାର, ସୁନା କିଣିବା, ବିଦେଶ ଗସ୍ତ କମ୍ କରିବାକୁ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି। 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ଶିକ୍ଷା ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ନିତାନ୍ତ ଜରୁରୀ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି କହିଛନ୍ତି। ଭୁବନେଶ୍ୱରଠାରେ ଶିକ୍ଷା ଉତ୍କର୍ଷ ସମ୍ମିଳନୀ 2026ରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଅଧୀନରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପଞ୍ଚସଖା ଶିକ୍ଷା ସେତୁ ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ରାଜ୍ୟରେ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରୁଛି। ଶିକ୍ଷା କେବଳ ଶାସନର ସ୍ତର ନୁହେଁ, ଏହା ରାଷ୍ଟ୍ର ଗଠନର ମୂଳଦୁଆ ବୋଲି ରାଜ୍ୟପାଳ କହିଛନ୍ତି। ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ନୂତନ ଚିନ୍ତାଧାରା, ଦାୟିତ୍ୱବୋଧ, ନାଗରିକ ଭାବନା ଜାଗ୍ରତ କରିଥାଏ। ଏହା ଦାରିଦ୍ର୍ୟ, ଅସମାନତା, ସ୍ୱାସ୍ଥ୍ୟ ସଚେତନତା ଏବଂ ସୁଯୋଗ ପାଇଁ ନୂତନ ପଥ ପ୍ରଶସ୍ତ କରିବ। ଚଳିତ ଦଶନ୍ଧି ଜନସାଧାରଣଙ୍କ ସୃଜନଶୀଳତା, ଜ୍ଞାନ ଶିକ୍ଷାର ଗୁଣବତ୍ତାର ଯୁଗ ବୋଲି ରାଜ୍ୟପାଳ କହିଛନ୍ତି। ଏହି ଅବସରରେ ଶ୍ରୀ କମ୍ମପଟ୍ଟି ରାଜ୍ୟବାସୀଙ୍କୁ ଇନ୍ଧନ ସଞ୍ଚୟ କରି ସରକାରଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ଟି ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ଯିବ। ସୋମବାର, ଗୁରୁବାର ଓ ଶନିବାର ଚାଲିବାକୁ ଥିବା ଏହି ଟ୍ରେନ୍ 19 ଷ୍ଟେସନରେ ରହିବ। ଏହି ନୂତନ ଟ୍ରେନ୍ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରେନ୍ ଚଳାଚଳ ଯୋଗୁଁ ପୂର୍ବ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ରେଳ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେବ ଏବଂ କୋରାପୁଟ ଓ ସମ୍ବଲପୁର ଅଞ୍ଚଳରୁ ଅଧିକ ତୀର୍ଥଯାତ୍ରୀ ପୁରୀକୁ ଆସିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ର। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷାରେ 85%ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥିରୁ 88%ରୁ ଉର୍ଦ୍ଧ୍ୱ ଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ 85%ରୁ ଉର୍ଦ୍ଧ୍ୱ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। results.cbse.nic.inରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ଡିଜି ଲକର ଓ ଉମଙ୍ଗ ଆପ୍ ଜରିଆରେ ମଧ୍ୟ ପରୀକ୍ଷା ଫଳ ଜାଣିପାରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପରୀକ୍ଷା ଫଳ ନିର୍ବିଶେଷରେ ଛାତ୍ରଛାତ୍ରୀମାନେ ଦୃଢ଼ ଆତ୍ମବିଶ୍ୱାସର ସହ ପ୍ରତିଟି ଆହ୍ୱାନକୁ ସାମ୍ନା କରି ଆଗକୁ ବଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପ୍ରତିଭାବାନ ଯୁବପିଢ଼ି ହିଁ ସମୃଦ୍ଧ ଓଡ଼ିଶାର ସାରଥୀ ହେବେ ବୋଲି ଶ୍ରୀ ମାଝି କହିଛନ୍ତି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷା ଫଳ ପ୍ରକାଶ ପାଇବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବେଙ୍ଗାଲୁରୁସ୍ଥିତ ୟୁଆର୍ ରାଓ ସାଟେଲାଇଟ୍ ସେଣ୍ଟର ଏବଂ ଇସ୍ରୋ ସାଟେଲାଇଟ୍ ଇଣ୍ଟିଗ୍ରେସନ୍ ଆଣ୍ଡ ଏଷ୍ଟାବ୍ଲିସ୍ମେଣ୍ଟ ପରିସରକୁ ବୁଲି ଦେଖିଛନ୍ତି। ମନ୍ତ୍ରୀ ଇସ୍ରୋର ବୈଜ୍ଞାନିକ ଅଧିକାରୀମାନଙ୍କ ସହ ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ସୁରକ୍ଷା ତଦାରଖ ଏବଂ ପ୍ରାକୃତିକ ସମ୍ପଦର ସ୍ଥିତାବସ୍ଥାର ମାନଚିତ୍ର ପ୍ରସ୍ତୁତି କ୍ଷେତ୍ରରେ ଉପଗ୍ରହ ତଥ୍ୟ ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ମନ୍ତ୍ରୀ ଏହି ସମୟରେ ଭବିଷ୍ୟତରେ ଯୋଗାଯୋଗ ବ୍ୟବସ୍ଥା, ନାଭିଗେସନ୍ ସାଟେଲାଇଟ୍ଗୁଡ଼ିକର ଜଟିଳ ସଂଯୋଗୀକରଣ ତଥା ନିରୀକ୍ଷଣ ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇଥିଲେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆସନ୍ତା ମାସ 21 ତାରିଖରେ ଅନୁଷ୍ଠିତ ହେବ। ସକାଳ 9ଟାରୁ 11:30 ପର୍ଯ୍ୟନ୍ତ ପ୍ରଥମ ପତ୍ର ଏବଂ ଅପରାହ୍ନ 2ଟାରୁ 4:30 ପର୍ଯ୍ୟନ୍ତ ଦ୍ୱିତୀୟ ପତ୍ର ପରୀକ୍ଷା ହେବ। ପରୀକ୍ଷା ପାଇଁ ଆସନ୍ତା ମାସ 9 ତାରିଖରୁ ବୋର୍ଡ ୱେବ୍ସାଇଟ୍ bscodisha.nic.inରୁ ପରୀକ୍ଷାର୍ଥୀମାନେ ଡାଉନ୍ଲୋଡ୍ କରିବା ପାଇଁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। କେନ୍ଦୁଝରରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଏହି ବିବାହ କାର୍ଯ୍ୟକ୍ରମ ନାରୀ ସଶକ୍ତିକରଣ ଓ ସାମାଜିକ ସୁରକ୍ଷାକୁ ଅଧିକ ଶକ୍ତିଶାଳୀ କରିବାରେ ଅଧିକ ସହାୟକ ହେବ। ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ 45,000 ଟଙ୍କା ଜମା କରାଯିବା ସହିତ 60,000 ଟଙ୍କା ବ୍ୟୟରେ ଏହି ବିବାହ ସମ୍ପନ୍ନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରାମୀଣ ବିକାଶ ଓ ପଞ୍ଚାୟତରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ନୂତନ ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ରକୁ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଉଦ୍ଘାଟନ କରିଛନ୍ତି। 2 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ଏହି କେନ୍ଦ୍ର ପଞ୍ଚାୟତ ସ୍ତରରେ ଉନ୍ନତିମୂଳକ କାର୍ଯ୍ୟକ୍ରମର ସଠିକ୍ ରୂପାୟନ ସହ ଲୋକମାନଙ୍କୁ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଓ ପ୍ରଶିକ୍ଷଣ ପ୍ରଦାନ କରିବ। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ ସମନ୍ୱୟ ସମୀକ୍ଷା ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବାଳିକାମାନଙ୍କ ସୁରକ୍ଷା ଓ ସେମାନଙ୍କୁ ସଶକ୍ତ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କାର୍ଯ୍ୟ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନଦୀ ବନ୍ଧ ଓ ସମୁଦ୍ର ତଟ ସୁଦୃଢ଼ୀକରଣ, ବନ୍ୟା ସମୟରେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ବ୍ୟବସ୍ଥା, ଜଳ ନିଷ୍କାସନ, ପାନୀୟ ଜଳ ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର 10ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପ୍ରମୁଖ ଯୋଗଦେଇ ଜିଲ୍ଲାର ସାମଗ୍ରିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ହୋଇଥିଲା। ରାୟଗଡ଼ା ବ୍ଲକ ସଦ୍ଭାବନା ସଭାଗୃହ ପରିସରରେ ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ନୟାଗଡ଼ଠାରେ ସାଇକ୍ଲୋଥନ ଓ ମାରାଥନ ର୍ୟାଲି ଆୟୋଜନ କରାଯାଇଥିଲା। ଜିଲ୍ଲା ଷ୍ଟାଡିୟମରୁ ମାରାଥନ ଆରମ୍ଭ ହୋଇ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। କାର୍ଯ୍ୟକ୍ରମରେ 200ରୁ ଅଧିକ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ

0: ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ଚବିଶଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ର କ୍ୟାବିନେଟ୍ରେ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି। ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ଦାୟିତ୍ୱବୋଧ ଓ ନାଗରିକ ଭାବନା ଜାଗ୍ରତ କରିଥାଏ କହିଲେ ରାଜ୍ୟପାଳ। ଏବଂ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ 85%ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତିରେ କେତେକ ଦେଶ ପକ୍ଷରୁ ସରକାରୀ ଖର୍ଚ୍ଚ ହ୍ରାସ କରିବା, ଯାତାୟତକୁ ସୀମିତ ରଖିବା ଏବଂ ଶକ୍ତି ସଂରକ୍ଷଣକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କେତେକ ରାଷ୍ଟ୍ର ଏ କ୍ଷେତ୍ରରେ ବାଧ୍ୟତାମୂଳକ ନିୟମ ଲାଗୁ କରିଛନ୍ତି। ସେହି ରାଷ୍ଟ୍ରଗୁଡ଼ିକ ତୈଳ ସଙ୍କଟର ମୁକାବିଲା ଲାଗି ଇନ୍ଧନର ଆବଶ୍ୟକତା ଅନୁଯାୟୀ ଉପଯୋଗ, ଯାତାୟତ ଉପରେ ପ୍ରତିବନ୍ଧକ, ଇନ୍ଧନର ବ୍ୟବହାରର ନିର୍ଦ୍ଦିଷ୍ଟ ସୀମା ଆଦି ଲାଗୁ କରିଛନ୍ତି। ୟୁରୋପୀୟ ସଂଘ ସମେତ ପ୍ରାୟ 40 ଦେଶ ଜରୁରୀକାଳୀନ ଇନ୍ଧନ ସଂରକ୍ଷଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। 18 ଦେଶ ପରିବହନ ହ୍ରାସର ରଣନୀତି ଅବଲମ୍ବନ କରିଛନ୍ତି। ଇନ୍ଧନ ବ୍ୟବହାର ପାଇଁ ସୀମା ନିର୍ଦ୍ଧାରଣ କରାଯିବା ସହ ଦୈନିକ ବାହନ ଚଳାଚଳକୁ ନିୟନ୍ତ୍ରଣ କରିବା, ଗଣପରିବହନକୁ ପ୍ରୋତ୍ସାହନ ଦେବା, ବୈଦ୍ୟୁତିକ ଯାନ ବ୍ୟବହାରକୁ ତ୍ୱରାନ୍ୱିତ କରିବା ଆଦି ପଦକ୍ଷେପ ଗ୍ରହଣ କରିଛନ୍ତି। 13 ଦେଶ ଘରୁ କାମ କରିବାର ବ୍ୟବସ୍ଥା କିମ୍ବା ଦୂରରୁ ଥାଇ କାମ କରିବାର ନିୟମ ଲାଗୁ କରିଛନ୍ତି। ସାର୍ବଜନୀନ କ୍ଷେତ୍ରରେ ଏହି ବ୍ୟବସ୍ଥା ବିଶେଷକରି କାର୍ଯ୍ୟକାରୀ କରାଯାଇଛି। 35 ଅଧିକ ଦେଶ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଜନସଚେତନତା ବୃଦ୍ଧି, ଇନ୍ଧନ ସୀମା ନିର୍ଦ୍ଧାରଣ, ସରକାରୀ ଯାତ୍ରା କଟକଣା ଏବଂ ସାର୍ବଜନୀନ ସ୍ତରରେ ବ୍ୟବସ୍ଥିତ ଢଙ୍ଗରେ ଇନ୍ଧନ ବ୍ୟବହାରକୁ ପ୍ରୋତ୍ସାହନ ସଂକ୍ରାନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ରନ୍ଧନ ପାଇଁ ଆବଶ୍ୟକ ତେଲ, ଏଲ୍ପିଜି ବ୍ୟବହାର ହ୍ରାସ କରିବା ଲାଗି 3 ଦେଶ ସିଧାସଳଖ ପଦକ୍ଷେପ ଗ୍ରହଣ କରିଛନ୍ତି। ଇନ୍ଧନର ଯୁକ୍ତିସଙ୍ଗତ ବ୍ୟବହାର, ଗ୍ୟାସ୍ ସିଲିଣ୍ଡରକୁ ଅର୍ଦ୍ଧେକ ପୂରଣ କରିବା ଏବଂ ବିକଳ୍ପ ଭାବେ ବୈଦ୍ୟୁତିକ ବା ପିଏମ୍ଜି ଇନ୍ଧନ ଉପଯୋଗ କରିବା ଲାଗି ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସାର୍ବଜନୀନ ସ୍ତରରେ ପଦକ୍ଷେପ ନିଆଯାଇଛି। କେତେକ ରାଷ୍ଟ୍ର ପ୍ରଶାସନିକ ସେବା କର୍ମଚାରୀଙ୍କ ପାଇଁ ଘରୁ କାମ କରିବା କିମ୍ବା କାର୍ଯ୍ୟାଳୟଠାରୁ ଦୂରରେ ରହି କାମ କରିବାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି। ଘରୋଇ କ୍ଷେତ୍ରଗୁଡ଼ିକ ପାଇଁ ଦୈନିକ କାର୍ଯ୍ୟାଳୟକୁ ନ ଆସିବାର ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ପାକିସ୍ତାନରେ ସପ୍ତାହକୁ 4 କାମ କରିବା ଏବଂ ପାଖାପାଖି 50% କ୍ଷେତ୍ରରେ ଘରୁ କାମ କରିବାର ବ୍ୟବସ୍ଥା କରାଯାଇଛି। ଇଣ୍ଡୋନେସିଆରେ ପ୍ରତ୍ୟେକ ଶୁକ୍ରବାର ଘରେ ଥାଇ କାମ କରିବାର ନିୟମ ଲାଗୁ ହୋଇଛି। ଶ୍ରୀଲଙ୍କାରେ ପ୍ରତ୍ୟେକ ବୁଧବାର କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ ରଖାଯାଇଛି। କୋରିଆ, କାମ୍ବୋଡ଼ିଆ, ଲାଓପିଡ଼ିଆର, ମାଲେସିଆ, ଫିଲିପାଇନ୍ସ, ଥାଇଲାଣ୍ଡ, ଭିଏତନାମ, ପେରୁ ଏବଂ ଇଜିପ୍ଟ ଆଦି ଦେଶ ଇନ୍ଧନ ସଞ୍ଚୟ ଲାଗି ନିୟମାବଳୀ ପ୍ରଣୟନ କରିଛନ୍ତି। ବିଦ୍ୟୁତ୍ ସଞ୍ଚୟକୁ ଦୃଷ୍ଟିରେ ରଖି ବାଂଲାଦେଶ, ସିଙ୍ଗାପୁର, କାମ୍ବୋଡ଼ିଆ, ମାଲେସିଆ, ଶ୍ରୀଲଙ୍କା, ଥାଇଲାଣ୍ଡ, ଜୋର୍ଡାନ୍ ଆଦି ଦେଶରେ ଏସି ବ୍ୟବହାରକୁ ହ୍ରାସ କରିବା ପାଇଁ ସଚେତନ କରାଯାଉଛି। ଏଥିପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଛି। ପାକିସ୍ତାନରେ ବିଦେଶୀ ଯାତ୍ରାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିବା ବେଳେ ଜୋର୍ଡାନ୍ରେ ଆକାଶ ଓ ସଡ଼କ ପଥରେ ସରକାରୀ ଗସ୍ତ ଓ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି। ଇଜିପ୍ଟ, ଇଣ୍ଡୋନେସିଆ, ମାଲେସିଆ, କୋରିଆ, ପାନାମା, ତାଞ୍ଜାନିଆ ଆଦି ଦେଶରେ ଅଡ୍ ଇଭିନ୍ ନମ୍ବର ଫର୍ମୁଲାରେ ଯାନବାହନ ବ୍ୟବହାର ସହ ଅନ୍ୟାନ୍ୟ ପରିବହନ ଭିତ୍ତିକ କଟକଣା ଲାଗୁ ହୋଇଛି। ଶ୍ରୀଲଙ୍କାରେ କ୍ୟୁଆର୍ କୋଡ୍ ଆଧାରିତ ଗାଡ଼ିଚାଳନା ନିୟମ ଲାଗୁ କରାଯାଇଥିବା ବେଳେ ଇଣ୍ଡୋନେସିଆରେ ବାୟୋଡିଜେଲ ଏବଂ ବୈଦ୍ୟୁତିକ ଯାନବାହନ ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶରେ ବୈଦ୍ୟୁତିକ ଉପକରଣ ବ୍ୟବହାର ହ୍ରାସ ମାଧ୍ୟମରେ ଶକ୍ତି ସଞ୍ଚୟ ପାଇଁ ସାଧାରଣ ଜନତା, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ନେଦରଲାଣ୍ଡସରେ ଜାତୀୟ ତୈଳ ସଙ୍କଟ ମୁକାବିଲା ଯୋଜନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରାଯାଇଛି। ଘରୋଇ ଉପଭୋକ୍ତା ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ସୌରଶକ୍ତି ବ୍ୟବହାର ତଥା ଲକ୍ଷ୍ୟ ଆଧାରିତ ପ୍ୟାକେଜ୍ କାର୍ଯ୍ୟକାରୀ କରିବା ଲାଗି କୁହାଯାଇଛି। ଫ୍ରାନ୍ସ, ବ୍ରିଟେନ୍, ଚିଲି ଆଦି ଦେଶଗୁଡ଼ିକରେ ବୈଦ୍ୟୁତିକ ଯାନବାହନ ବ୍ୟବହାର ଉପରେ ପ୍ରୋତ୍ସାହନ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାରତରେ ଏ ଦିଗରେ ସଂଯମ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସାମ୍ପ୍ରତିକ ପରିସ୍ଥିତି ତଥା ଭବିଷ୍ୟତ ଆହ୍ୱାନର ମୁକାବିଲା ପାଇଁ ଏଭଳି ପଦକ୍ଷେପ ଗ୍ରହଣ ନିତାନ୍ତ ଜରୁରୀ। ଯୁଦ୍ଧର ଘନଘଟା ମଧ୍ୟରେ ଭବିଷ୍ୟତରେ ଉପୁଜିବାକୁ ଥିବା ତୈଳ ତଥା ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରର

0: ସଂକଟକୁ ପ୍ରତିହତ କରି ପରିବର୍ତ୍ତିତ ଜୀବନଶୈଳୀକୁ ଆପଣାଇବାର ଆବଶ୍ୟକତା ପଡ଼ୁଛି। ଏଥିପାଇଁ ଆମେ ସଚେତନ ହେବା ସହ ଦୈନନ୍ଦିନ ଜୀବନରେ ଏହାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ମିଳିମିଶି ଏ ଦିଗରେ ପ୍ରୟାସ କରାନଗଲେ ପରିସ୍ଥିତିର ମୁକାବିଲା ସମ୍ଭବ ହେବ ନାହିଁ। ଏଣୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ କୌଣସି ବ୍ୟତିକ୍ରମ କିମ୍ବା ଅତ୍ୟଧିକ ନୁହେଁ, ବରଂ ଭବିଷ୍ୟତ ରୂପରେଖ ପାଇଁ ଏକ ମାର୍ଗଦର୍ଶନ ଭାବରେ ଆପଣାଇବାକୁ ପଡ଼ିବ।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆଦିବାସୀ ସଙ୍ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ଗିରିଶ ଚନ୍ଦ୍ର ମାର୍ଣ୍ଡି ଏବଂ ସାଥୀ କଳାକାରମାନେ।
3: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ସାନ୍ତାଳ ସମ୍ପ୍ରଦାୟର ଦଙ୍ଗ ଗୀତ। ପରିବେଷଣ କରିଛନ୍ତି ଗିରିଶ ଚନ୍ଦ୍ର ମାର୍ଣ୍ଡି ଏବଂ ତାଙ୍କର ସାଥୀ କଳାକାରମାନେ।

ଗିରିଶ ଚନ୍ଦ୍ର ମାରଡି ଏବଂ ତାଙ୍କର ସାଥୀମାନେ ଗାଇଥିବା ଦଂ ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ସନାତନ ହାସ୍ତା, ହରି ହେମ୍ବ୍ରମ, ଲାଚୁଚରଣ ହେମ୍ବ୍ରମ, ରାମ ଟୁଡ଼ୁ, ବାଦଲ ମୁର୍ମୁ, ରାମ ମୁର୍ମୁ, ଗୋଲାପି ହାସ୍ତା, ବାଙ୍ଗି ମୁର୍ମୁ ଏବଂ ଦିଗି ହେମ୍ବ୍ରମ।

ଶୁଣିଲେ ଆଦିବାସୀ ସଙ୍ଗୀତ ପରିବେଷଣ କରିଥିଲେ ଶିଳ୍ପୀ ଗିରିଶ ଚନ୍ଦ୍ର ମାରାଣ୍ଡି ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା।

0: আকাশবাণী। ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ। ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ ଲାଇନ୍ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 20,667 କୋଟି ଟଙ୍କା। ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଆଧୁନିକୀକରଣକୁ ମିଳିଲା ମଞ୍ଜୁରୀ। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ 5 ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ। ଆଳୁ ପିଆଜ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ଉତ୍ପାଦର ଆନ୍ତଃ ରାଜ୍ୟ ପରିବହନ ଉପରୁ କଟକଣା ହଟାଇଲେ ପଶ୍ଚିମବଙ୍ଗ ସରକାର। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକ। ଏବଂ ଆଇପିଏଲ୍ କ୍ରିକେଟ୍ରେ ବର୍ଷା ଯୋଗୁଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ବିଳମ୍ବିତ। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ସିସିଇଏ 2026-27 ବିପଣନ ଋତୁ ପାଇଁ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକୁ ଆଜି ଅନୁମୋଦନ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ଖରିଫ ଫସଲଗୁଡ଼ିକର ଏମ୍ଏସ୍ପି ବୃଦ୍ଧି କରାଯାଇଛି। ସେ କହିଛନ୍ତି, ଖରିଫ ଋତୁ ପାଇଁ ଚାଷୀମାନଙ୍କୁ ପ୍ରାୟ 2,60,000 କୋଟି ଟଙ୍କା ପ୍ରଦାନ କରାଯିବ ଏବଂ ଏହି ଋତୁରେ 824,00,000 ମେଟ୍ରିକ୍ ଟନ୍ ଶସ୍ୟ ଚାଷୀମାନଙ୍କଠାରୁ କ୍ରୟ କରାଯିବ। ବର୍ଦ୍ଧିତ ଏମ୍ଏସ୍ପି ବର୍ଗରେ ସୂର୍ଯ୍ୟମୁଖୀ ବିହନ କ୍ୱିଣ୍ଟାଲ ପିଛା ସର୍ବାଧିକ 622 ଟଙ୍କା, କପା କ୍ୱିଣ୍ଟାଲ ପିଛା 557 ଟଙ୍କା, ରାଶି କ୍ୱିଣ୍ଟାଲ ପିଛା 500 ଟଙ୍କା ବୃଦ୍ଧି ହୋଇଛି। ଗ୍ରେଡ୍ ଏ ଧାନ କ୍ୱିଣ୍ଟାଲ ପିଛା ଏମ୍ଏସ୍ପି 2,461 ଟଙ୍କା ହେବ ବୋଲି ମନ୍ତ୍ରୀ କହିଛନ୍ତି। ଶଙ୍କର ଜାତୀୟ ଜୋଆର୍ କ୍ୱିଣ୍ଟାଲ ପିଛା 4,023 ଟଙ୍କା, ବାଜରା 2,900 ଟଙ୍କା ଏବଂ ହରଡ଼ର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା 8,450 ଟଙ୍କା ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: ଖରିଫ କେ ଲିଏ ଯୋ ଫୈସଲା ଲିଆ ଗୟା ଉସମେ ଜିତନେ ଭି ଖରିଫ କେ କ୍ରପ୍ସ ହୈ ଉନ ସବ ମେ କଷ୍ଟ ପ୍ଲସ 50% ୟା 50 ସେ ଅଧିକ ଟୋଟାଲ 2,60,000 କରୋଡ ରୁପେ କିସାନୋ କୋ ପେ ଆଉଟ ଜାଏଗା ଇସ ପୁରେ ଫୈସଲେ ସେ ଔର ଇସ ସାଲ କା ଆନୁଆଲ ଖରିଫ ପ୍ରୋକ୍ୟୁରମେଣ୍ଟ ହୋଗା 824,00,000 ମେଟ୍ରିକ ଟନ ଏଲ୍ଏମ୍ଟି।
0: 2014-15 2025-26 ଅବଧି ମଧ୍ୟରେ 14 ଖରିଫ ଫସଲ ପାଇଁ ଚାଷୀମାନଙ୍କୁ ଦିଆଯାଇଥିବା ଏମ୍ଏସ୍ପି ପରିମାଣ 18.99 ଲକ୍ଷ କୋଟି ଥିଲା, ଯାହା 2004-05 2013-14 ସମୟ ମଧ୍ୟରେ 4.75 ଲକ୍ଷ କୋଟି ଟଙ୍କା ରହିଥିଲା। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ପ୍ରାୟ 20,667 କୋଟି ଟଙ୍କା ବ୍ୟୟ ଅଟକଳରେ ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ ଲାଇନ୍ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ପ୍ରକଳ୍ପ ଭାରତୀୟ ରେଳବାଇର ପ୍ରଥମ ସେମି ହାଇସ୍ପିଡ୍ ପ୍ରକଳ୍ପ ହେବ। ପ୍ରକଳ୍ପ 2030-31 ସୁଦ୍ଧା ସମ୍ପନ୍ନ ହେବ। କେନ୍ଦ୍ର କ୍ୟାବିନେଟ୍ ସରକାରୀ ଘରୋଇ ସହଭାଗିତା ଅଧୀନରେ ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଉନ୍ନତିକରଣ ଏବଂ ଆଧୁନିକୀକରଣକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି, ଏହା ନାଗପୁର ବିମାନ ବନ୍ଦରକୁ ଏକ ଆଞ୍ଚଳିକ ବିମାନ ଚଳାଚଳ କେନ୍ଦ୍ରରେ ପରିଣତ କରିବ। ନାଗପୁରର ଡକ୍ଟର ବାବା ସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବିଶ୍ୱସ୍ତରୀୟ ବିମାନ ବନ୍ଦରରେ ପରିଣତ କରାଯିବ। ପ୍ରକଳ୍ପ ଅନ୍ତର୍ଗତ ପର୍ଯ୍ୟାୟକ୍ରମେ ବାର୍ଷିକ 30 ନିୟୁତ ଯାତ୍ରୀ ପରିଚାଳନା ଓ ମାଲ ପରିବହନ କ୍ଷମତା ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି। ଭୂପୃଷ୍ଠ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ ପ୍ରକଳ୍ପକୁ ପ୍ରୋହାହନ ଦେବା ଲକ୍ଷ୍ୟ ନେଇ କେନ୍ଦ୍ର କ୍ୟାବିନେଟ୍ 37,500 କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ଯୋଜନା ଅନ୍ତର୍ଗତ ପ୍ରାୟ 75 ନିୟୁତ ଟନ୍ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 3,00,000 କୋଟି ଟଙ୍କା ନିବେଶ ହେବାର ଆଶା କରାଯାଉଛି। କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକୁ ଅନୁମୋଦନ କରିବାର ନିଷ୍ପତ୍ତି ଦେଶର କୋଟି କୋଟି ଖାଦ୍ୟ ଯୋଗାଣକାରୀଙ୍କୁ ସେମାନଙ୍କର ଉତ୍ପାଦର ଉଚିତ ଏବଂ ଲାଭଦାୟକ ମୂଲ୍ୟ ପାଇବା ସୁନିଶ୍ଚିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ନିଷ୍ପତ୍ତି ଦେଶର

କୃଷକମାନଙ୍କ ଜୀବନରେ ଅଧିକ ସମୃଦ୍ଧି ଆଣିବ ବୋଲି ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ନୀଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ 5 ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜୟପୁରର 3 ଜଣ, ଗୁରୁଗ୍ରାମର ଜଣେ ଏବଂ ନାସିକର ଜଣେ ଥିବାବେଳେ ଅନେକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ତଲାସୀ ଜାରି ରହିଛି। ତଲାସୀ ଏବଂ ଗିରଫଦାରୀ ସମୟରେ ମୋବାଇଲ୍ ଫୋନ୍ ସମେତ ଅନେକ ସାମଗ୍ରୀ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରାଯାଇଛି। ସିବିଆଇ ରାଜସ୍ଥାନର ସ୍ୱତନ୍ତ୍ର ଅପରେସନ ଗ୍ରୁପ୍ ଏସ୍ଓଜି ସହ ସମନ୍ୱୟ ରଖି ଏହି ମାମଲାରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ମେଡିକାଲ କଲେଜଗୁଡ଼ିକରେ ସ୍ନାତକ ପାଠ୍ୟକ୍ରମରେ ପ୍ରବେଶ ପାଇଁ ଚଳିତ ମାସ 3 ତାରିଖରେ ଅନୁଷ୍ଠିତ ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ କ୍ରମେ ଗତକାଲି ଏହାକୁ ବାତିଲ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଅନିୟମିତତାର ବ୍ୟାପକ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶୁକ୍ରବାର ଦିନ ସଂଯୁକ୍ତ ଆରବ ଏମିରେଟ୍ସ, ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ 6 ଦିନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଶୁକ୍ରବାର ୟୁଏଇରେ ପହଞ୍ଚବେ। ସେଠାରେ ସେ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ୍ ଅଲ୍ ନହ୍ୟାନ୍ଙ୍କୁ ଭେଟିବା ସହ ଉଭୟ ନେତାଙ୍କ ମଧ୍ୟରେ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମତ ବିନିମୟ ହେବ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ପହଞ୍ଚବା ସହ ସେଠାକାର ରାଜା ୱିଲେମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ସ୍ୱିଡେନ୍ ପ୍ରତିପକ୍ଷ ଉଲଫ୍ କ୍ରିଷ୍ଟନସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଦୁଇ ପ୍ରଧାନମନ୍ତ୍ରୀ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେନ୍ସଙ୍କ ସହ ଏକ ଶିଳ୍ପ ସଂକ୍ରାନ୍ତ ୟୁରୋପୀୟ ଗୋଲ୍ ଟେବୁଲ୍ ବୈଠକକୁ ସମ୍ବୋଧିତ କରିବେ। ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ କରିବେ। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ମଧ୍ୟ ଆଲୋଚନା କରିବେ। ପଶ୍ଚିମବଙ୍ଗ ସରକାର ଆଳୁ, ପିଆଜ, ପନିପରିବା, ତୈଳବୀଜ, ଖାଦ୍ୟଶସ୍ୟ, ପଶୁଜାତ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଉତ୍ପାଦର ଅନ୍ତଃରାଜ୍ୟ ପରିବହନ ଉପରୁ ସମସ୍ତ ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ପୂର୍ବରୁ ତୃଣମୂଳ କଂଗ୍ରେସ ସରକାରଙ୍କ ଦ୍ୱାରା ଏହିସବୁ ଦ୍ରବ୍ୟ ଉପରେ କଟକଣା ଲଗାଯାଇଥିଲା, ଫଳରେ ଆଳୁ ଚାଷୀ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ବିପୁଳ କ୍ଷତି ସହିଥିବା ଜଣାପଡ଼ିଛି। ଅନ୍ୟ ଏକ ଘଟଣାକ୍ରମରେ ପଶ୍ଚିମବଙ୍ଗ ସରକାର ଶିକ୍ଷକ ନିଯୁକ୍ତି, ପୌରପାଳିକା ନିଯୁକ୍ତି ଏବଂ ସମବାୟ ସେବା କ୍ଷେତ୍ରରେ ନିଯୁକ୍ତି ଦୁର୍ନୀତି ସହ ଜଡ଼ିତ ମାମଲାଗୁଡ଼ିକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନର ସରକାର ସାଂଗଠନିକ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରିବେ। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ଲାଗି ଇରାନ, କାଜାକସ୍ତାନ, ନାଇଜେରିଆ ଏବଂ ଉଜ୍ବେକିସ୍ତାନର ବରିଷ୍ଠ ଅଧିକାରୀମାନେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ଇରାନର ଆଇନଗତ ଏବଂ ଆନ୍ତର୍ଜାତୀୟ ବ୍ୟାପାର ଉପବୈଦେଶିକ ମନ୍ତ୍ରୀ ଡକ୍ଟର କାଜେମ୍ ଘାରିବାବାଦି, କାଜାକସ୍ତାନର ପ୍ରଥମ ଉପବୈଦେଶିକ ମନ୍ତ୍ରୀ ଏର୍ଜାନ୍ ଆସିକ୍ ବାଏଭ୍, ନାଇଜେରିଆର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସ୍ଥାୟୀ ସଚିବ ରାଷ୍ଟ୍ରଦୂତ ଡୁନମା ଉମର ଅହମ୍ମଦ ଏବଂ ଉଜ୍ବେକିସ୍ତାନର ଉପବୈଦେଶିକ ମନ୍ତ୍ରୀ ଆଲୋଏଭ୍ ବାଖୁରମଜନ୍ ଜୋରାବୋଭିଚ୍ ଅଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଆଜି ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା କରିଛି। ଚଳିତ ବର୍ଷ ମୋଟ୍ ପାସ୍ ହାର 85.20% ରହିଛି। ଝିଅଙ୍କ ପାସ୍ ହାର 88.86% ଥିବାବେଳେ ପୁଅମାନଙ୍କ ପାସ୍ ହାର 82.13% ରହିଛି। ବାୟୁସୀମା କଟକଣା ଏବଂ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ କିଛି ବିଦେଶୀ ରୁଟ୍ରେ ଅସ୍ଥାୟୀ ଭାବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏୟାର ଇଣ୍ଡିଆ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ଶିକାଗୋ, ମୁମ୍ବାଇ ନ୍ୟୁୟର୍କ, ଦିଲ୍ଲୀ ସାଂଘାଇ, ଚେନ୍ନାଇ ସିଙ୍ଗାପୁର ଏବଂ ଅନ୍ୟ ଦୁଇଟି ରୁଟ୍ରେ ବିମାନ ସେବା ଅସ୍ଥାୟୀ ଭାବେ ସ୍ଥଗିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହରେ ଚୀନ ଗସ୍ତରେ ଯାଉଛନ୍ତି। ତାଙ୍କ ସହ ଅନେକ ଶୀର୍ଷ ବ୍ୟବସାୟୀ ଏବଂ ପ୍ରଯୁକ୍ତି ବିଦ୍ୟା ଅଧିକାରୀ ଗସ୍ତ କରିବେ। ଏକ ଉଚ୍ଚସ୍ତରୀୟ ଦୁଇଦିନିଆ ଶିଖର ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଭେଟିବା ଲାଗି ସେ ବେଜିଂ ଗସ୍ତ କରୁଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ରାୟପୁରର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯିବ। ବର୍ଷା ଯୋଗୁଁ ଟସ୍

0: କରିବାରେ ବିଳମ୍ବ ହୋଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ 14ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ। ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ ଲାଇନ୍ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 20,667 କୋଟି ଟଙ୍କା। ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଆଧୁନିକୀକରଣକୁ ମିଳିଲା ମଞ୍ଜୁରୀ। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଏବଂ ଆଇପିଏଲ୍ କ୍ରିକେଟ୍ରେ ବର୍ଷା ଯୋଗୁଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ବିଳମ୍ବିତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଜିଲ୍ଲା ହାଲଚାଲରେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଅକ୍ଷୟ ତୃତୀୟା ଅବସରରେ ନୟାଗଡ଼ ଡାଲି ଗବେଷଣା କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା କାର୍ଯ୍ୟକ୍ରମ ପାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ମାଟି ମା'ଙ୍କ ପୂଜାର୍ଚ୍ଚନା ପରେ ଅକ୍ଷିମୁଠି ଅନୁକୂଳ କରିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶିବନାରାୟଣ ସିଂଙ୍କ ପରିଚାଳନାରେ ଆୟୋଜିତ ସଭାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଚାଷୀମାନଙ୍କୁ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣ ଯୋଜନା ବିଷୟରେ ଅବଗତ କରାଇଥିଲେ। ସେ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ,
3: ଆଜିର ଦିନରେ ପ୍ରଭୁ ଜଗନ୍ନାଥଙ୍କର ରଥ ଚକଠୁ ଆରମ୍ଭ କରି ବିଭିନ୍ନ ଶୁଭ କାମ ଆରମ୍ଭ କରାଯାଏ। ବିଶେଷ କରି ଚାଷୀ ସମାଜ ପାଇଁ, ଚାଷୀ କୁଳ ପାଇଁ ଆଜିର ଦିନଟି ହେଉଛି ପବିତ୍ର ଦିନ। ଏହି ଦିନରେ ସମସ୍ତ ଚାଷୀ ତାଙ୍କର ଅକ୍ଷିମୁଠି ଅନୁକୂଳ କରନ୍ତି, ଯେଉଁଟାକି ପୁରାଣରେ ବର୍ଣ୍ଣିତ, ଆମର ହିନ୍ଦୁ ଧର୍ମରେ କଥା କଥିତ ଅଛି। ଆଜିର ଦିନରେ ଯାହା କରାଯାଏ ତାହା ଶୁଭ ହୁଏ ଏବଂ ଅକ୍ଷୟ ରହେ। ପ୍ରଭୁଙ୍କ ନିକଟରେ, ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବି ଯେ ଓଡ଼ିଶାର ସମସ୍ତ ଅଗଣିତ ଚାଷୀମାନଙ୍କୁ ଆଶୀର୍ବାଦ କରନ୍ତୁ, ତାଙ୍କର ଆୟ ଦ୍ୱିଗୁଣିତ ହଉ। କୃଷକ ଭାଇମାନେ ଯେଉଁମାନେ କି ଆମର ଦେଶ ତଥା ରାଜ୍ୟର ମେରୁଦଣ୍ଡ, ଅର୍ଥନୈତିକ ମେରୁଦଣ୍ଡ, କୃଷକ ହସିଲେ ରାଜ୍ୟ ହସିବ, ଦେଶ ହସିବ। କୃଷକଟି ହସିଲେ ଗାଁର ବିକାଶ ହବ, ଗାଁର ବିକାଶ ହେଲେ ରାଜ୍ୟର ବିକାଶ ହବ, ରାଜ୍ୟର ବିକାଶ ହେଲେ ଦେଶର ବିକାଶ।
2: ଓଡ଼ିଶା ସରକାରଙ୍କ ନୂତନ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ନୟାଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ସମୂହ ବିବାହ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ 22 ଯୋଡ଼ି ବରକନ୍ୟା ସାମୂହିକ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବୈଦିକ ରୀତିନୀତି ଅନୁସାରେ ଉତ୍ସାହମୟ ପରିବେଶରେ ବିବାହ ସମ୍ପନ୍ନ ହୋଇଥିଲା। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଓ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦର ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଯୋଜନା ଅନୁଯାୟୀ ପ୍ରତ୍ୟେକ ଦମ୍ପତିଙ୍କୁ 45,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି,
4: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା 22 ଜଣ କପଲକୁ ଆମର ଜିଲ୍ଲା ପ୍ରଶାସନ ତରଫରୁ ବାହାଘର କରାଯାଇଛି। ସମସ୍ତଙ୍କୁ ଗିଫ୍ଟ ଦିଆଯାଇଛି ଏବଂ ସରକାରଙ୍କର 45,000 ଟଙ୍କାର ଚେକ୍ ବି ଦିଆଯାଇଛି। ଏହି ପ୍ରସେସ ଆମେ ଗତ 1.5 ମାସ ଧରି ଆମର ଚାଲିଛି। ଯେଉଁମାନେ ଆପ୍ଲାଏ କରିଥିଲେ ଅନଲାଇନ୍, ସେ ଭିତରୁ ଆମର ସବୁ ସିଲେକ୍ସନ୍ ହୋଇଥିଲା ଏବଂ ସମସ୍ତଙ୍କର ରେଜିଷ୍ଟ୍ରେସନ୍ ପାଇଁକି ଚାଲିଛି। ଯେଉଁ ପ୍ରସେସ କି ଆଉ 2-3 ଦିନ ପରେ ବି ସେମାନେ ସମସ୍ତ ସାର୍ଟିଫିକେଟ୍ ବି ପାଇବେ। ଯେମିତି ରୀତିନୀତି ସହିତ ବାହାଘର କରିବା କଥା ସେମିତି କରାଯାଇଛି। ଆମର ଏଇ ଯେଉଁ ପଠାଣି ସାମନ୍ତ ଅଡିଟୋରିୟମ୍ର କ୍ୟାମ୍ପସ୍ରେ 22ଟି ବେଦୀ ହୋଇଥିଲା, 22 ଜଣ ପୁରୋହିତ ଆସିଥିଲେ, ବେଦୀର ସମସ୍ତ ସରଞ୍ଜାମ ହୋଇଥିଲା।
2: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ପ୍ରକାରର 1618 ମାମଲାର ଫଇସଲା କରାଯାଇ 1,23,85,799 ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟକ୍ଷେତ୍ର କଣ୍ଟିଲୋ ଶ୍ରୀ ନୀଳମାଧବ ପୀଠରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା 21-ଦିନିଆ ବାହାର ଚନ୍ଦନ ଯାତ୍ରା ଭଉଁରୀ ଉତ୍ସବ ସହ ଉଦ୍ଯାପିତ ହୋଇଛି। ରୀତିନୀତି ଅନୁଯାୟୀ ଶ୍ରୀ ବିଗ୍ରହ କଣ୍ଟିଲୋର ବିଭିନ୍ନ ସାହି ପରିକ୍ରମା କରିଥିଲେ। ଚନ୍ଦନ ପୋଖରୀରେ ନନ୍ଦା ଓ ଭଦ୍ରା ବିଗ୍ରହଙ୍କୁ ପ୍ରତିଦିନ ଜଳକ୍ରୀଡ଼ା କରାଇଥିଲେ। ଉତ୍କଳ ଭଉଁରୀ ଅବସରରେ ସମଗ୍ର କ୍ଷେତ୍ର ଭକ୍ତମୟ ପରିବେଶରେ ମୁଖରିତ ହୋଇଉଠିଥିଲା। ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ପ୍ରାୟ 22 କୋଟି ଟଙ୍କା

0: ବ୍ୟୟରେ ପଠାଣି ସାମନ୍ତ ପ୍ଲାନେଟାରିୟମ ନିର୍ମାଣ ହେବ। ଖଣ୍ଡପଡ଼ାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଥିବାରୁ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମଗମ, ଜିଲ୍ଲାପାଳ ମଧୁମିତା ରଥ ଓ ବରିଷ୍ଠ ଅଧିକାରୀମାନେ ଖଣ୍ଡପଡ଼ା ଗସ୍ତ କରି ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁଙ୍କ ଉପସ୍ଥିତିରେ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଆରମ୍ଭ ଓ ନିର୍ଦ୍ଧାରିତ ସମୟସୀମାରେ ଶେଷ କରିବାକୁ ପରାମର୍ଶ ଦିଆଯାଇଥିଲା। ଗୁଜରାଟର ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ଶରଣକୂଳ ଲଡ଼ୁବାବା ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଥିଲା। ଏହି ଅବସରରେ ଲଡ଼ୁବାବା ପୀଠ ପରିସର ହର ହର ମହାଦେବ ଧ୍ୱନିରେ ମୁଖରିତ ହୋଇଉଠିଥିଲା। ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଓଡ଼ଗାଁ ତହସିଲଦାର ସୁରଞ୍ଜନ ଭୋଇଙ୍କ ସହ ବହୁ ଶ୍ରଦ୍ଧାଳୁ, ସ୍ଥାନୀୟ ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
1: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିର ସମୟ ବର୍ତ୍ତମାନ 7:30। ଏଥର ଶୁଣନ୍ତୁ ଚାଷବାସର କାର୍ଯ୍ୟକ୍ରମ।

0: ଆମର ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ତଥା ଚାଷୀ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଚାଷବାସ କାର୍ଯ୍ୟକ୍ରମ।
1: ହଁ, ବୁଝିଲ ନା ସତ୍ୟାନନ୍ଦ?
0: ହଁ,
1: ଆମର ପ୍ରାୟ ସାଧାରଣରେ କୁହାଯାଏ ଯେ ବୁଝ ନ ବୁଝ ପଢ଼ ଗୀତା ଆଉ ରୁଚ ନ ରୁଚ ଖା ପିତା। ଅର୍ଥାତ୍ ଆମକୁ ଗୀତା ଅନେକ କଥା ଶିଖାଏ, ଅନେକ ରାସ୍ତା ଦେଖାଏ, ଏବଂ ଆମେ ଯେତେବେଳେ ଅସୁବିଧାରେ ପଡ଼ିଥାଉ ତାର ସମାଧାନର ଯୋଉ ପନ୍ଥା, ସେ ସମାଧାନର ପନ୍ଥା ମଧ୍ୟ ଦେଖାଏ। ସେହିପରି ଭାବରେ ଆମର ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ହେଲେ ପିତା ମଧ୍ୟ ଅତି ଜରୁରୀ। ତେଣୁ ଆମେ ଖାଦ୍ୟଟା ଯୋଉ ଖାଉଛେ, ଅନେକ ସମୟରେ ଅନେକ ଲୋକ ଅଛନ୍ତି କେବଳ ମିଠା ଖାଇବା ପାଇଁ ଭଲ ପାଆନ୍ତି ବା କେବଳ ଆମିଷ ଖାଇବା ପାଇଁ ଭଲ ପାଆନ୍ତି, କିନ୍ତୁ ସମୁଦାୟ ସୁସ୍ଥ ରହିବାକୁ ହେଲେ ଆମକୁ ସବୁ ପ୍ରକାରର ଖାଦ୍ୟ ଖାଇବାକୁ ହୁଏ। ଏବଂ ଦେହକୁ ଠିକ ରଖିବା ପାଇଁ ହେଲେ ଆମକୁ ପିତା, କଷା, ଖଟା, ମିଠା ସବୁ ରକମ ଦରକାର। କିନ୍ତୁ ଆମେ ଜାଣିଛୁ ଯେ ତିନି ପ୍ରକାରର ଧଳା ଜିନିଷ ରହିଛି ଯୋଉଟାକି ଆମର ବିଷ ଭଳିଆ କାମ କରେ, ଯୋଉଟାକୁ କୁହାଯାଉଛି ଆମର ସଫା ଚିନି, ସଫା ଲୁଣ ଆଉ ମଇଦା। ଏଇ ତିନିଟା ଜିନିଷ ଆମ ଦେହ ପାଇଁ ବହୁତ ଖରାପ। ଏବଂ ବର୍ତ୍ତମାନ ସୁଦ୍ଧା ଆମ ଭାରତ ବର୍ଷରେ ଡାଇବେଟିସ୍, ସେଇ ରୋଗଟା ପ୍ରାୟ କହିବାକୁ ଗଲେ ସମସ୍ତଙ୍କର ହେଇଯାଉଛି, ଆଉ ବ୍ଲଡ୍ ପ୍ରେସର ବି ସେମିତି ସମସ୍ତଙ୍କୁ ହେଇଯାଉଛି। ତାର ଏକମାତ୍ର କାରଣ ଆମେ ଜାଣୁଛୁ ଯେ ଆମ ଖାଦ୍ୟପେୟର ବିଭିନ୍ନ ପ୍ରକାରର ଅସୁବିଧା ବା ଖାଦ୍ୟପେୟରେ ଆମର ଯୋଉ ଢଙ୍ଗ ପରିବର୍ତ୍ତନ ହେଇଯାଇଛି ସେଟା ଗୋଟେ କାରଣ। ଆଉ ଗୋଟେ କାରଣ ହେଉଛି କ'ଣ ନା, ଆମର ଯୋଉ ଜୀବନଶୈଳୀ, ଆମେ ଆଦୌ କାମ କରୁନାହୁଁ, ଶାରୀରିକ ପରିଶ୍ରମଟାକୁ ଆମେ ପ୍ରାୟ କହିବାକୁ ଗଲେ ଭୁଲି ଗଲୁଣି। ପ୍ରାୟ ଗାଡ଼ିରେ ଗଲୁ, ଅଫିସ ଗଲୁ, କାମ କଲୁ, କି ଯିଏ ଯେମିତି ସବୁବେଳେ ଶାରୀରିକ ପରିଶ୍ରମଟାକୁ ଆମେ ଯେତେ କମ୍ ହବ ବୋଲେ କରିବା ପାଇଁ ଚାହୁଁଛୁ, ଅର୍ଥାତ୍ ଆରାମ ପଛରେ ଦୌଡ଼ୁଛୁ। ସୁଖ ସ୍ୱଚ୍ଛନ୍ଦରେ ରହିବା ପାଇଁ ମଣିଷ ବିଭିନ୍ନ ପ୍ରକାର ଜିନିଷ ବାହାର କଲା, ଏବଂ ଗାଡ଼ି ଘୋଡ଼ା ପାଖରୁ ଆରମ୍ଭ କରି ସବୁ ପ୍ରକାର ସୁବିଧା କରିବା ପରେ ବର୍ତ୍ତମାନ ଆମର ଅନୁଭୂତି ହେଲାଣି ଲୋକମାନଙ୍କୁ, ପ୍ରାୟ ଦେଖ ସାଇକେଲର ଆଦର ବଢ଼ିଲାଣି, ଲୋକ ମର୍ଣ୍ଣିଂ ୱାକ୍ କରୁଛନ୍ତି ଆଉ ଇଭିନିଂ ୱାକ୍ କରୁଛନ୍ତି, ଏଇ ପ୍ରକାର ନୂଆ ଫ୍ୟାସନରେ ଗୋଟେ ଚାଲିଛି। କିନ୍ତୁ ପ୍ରକୃତର କଥା ହେଉଛି ଆମର ଯୋଉ ପୁରୁଣା ଜୀବନଶୈଳୀ ଯୋଉଟା ଥିଲା ସେଇଟାକୁ ଯଦି ଆମେ ପସନ୍ଦ କରିଥାନ୍ତେ ବା ସେଇଟାକୁ ଯଦି ଆମେ ସବୁଦିନ ଧରି ଚଲେଇଥାନ୍ତେ ତାହେଲେ ଆମକୁ ଏତିକି ଶାରୀରିକ ଅସୁବିଧା ଏବଂ ତା ସହିତ ଆମର ଡାକ୍ତରଖାନା ଖର୍ଚ୍ଚ, ଔଷଧରେ ଖର୍ଚ୍ଚ ଏସବୁ କଥା ଆସିନଥାନ୍ତା। ଏବଂ ଦେଖ ଆଉ ଗୋଟେ କଥା ଯେ ଡାକ୍ତରଖାନା ବହୁତ ହେଇଯିବ, ଡାକ୍ତର ବହୁତ ହେଇଯିବେ, ଆମେ ଯେ ସୁସ୍ଥ ରହିବା ସେ କଥା ବି ଭାବିବା ଠିକ ନୁହେଁ। କାରଣ ଆମର ବହୁତ କଥା ନଜିର ରହିଛି, ଯେମିତି ଆମର ଜାପାନରେ ଡାକ୍ତରଖାନା କମ୍, ଡାକ୍ତର କମ୍, କିନ୍ତୁ ସେଥିରେ ଲୋକମାନଙ୍କର କମ୍ ସେ କମ୍ 100 ପର୍ଯ୍ୟନ୍ତ ସେମାନେ ନିରୋଗ ହେଇକି ବଞ୍ଚୁଛନ୍ତି। ସେଇଭଳି କଥା ଆମେ ଯଦି ଭଲ ରହିବାକୁ ହେଲେ ଦେଖିବ ଦୁଇ ପ୍ରକାର ଲୋକ ଅଛନ୍ତି, ଅନେକ ଲୋକ ପୁରା ସାମ୍ନାସାମ୍ନି ସବୁବେଳେ ଖାଲି ପ୍ରଶଂସା କରିବେ, ଆଉ କିଛି ଲୋକ ଅଛନ୍ତି ସାମ୍ନାସାମ୍ନି ଯାହା ତୁମର ଭୁଲ ହେଲା ତାହେଲେ କହିଦେବେ।

0: ଗୋଡ଼ାଇ ବୁଝିଲ ନା, ଆମେ ଦେଖୁଛେ ପ୍ରାୟ ଯେଉଁମାନଙ୍କର 40 ବା ତଦୁର୍ଦ୍ଧ ହେଲେଣି, ଆଜିକାଲିକା ସମୟରେ ଆମେ ଯେମିତି ବ୍ୟସ୍ତବହୁଳ ରହୁଛେ, ଚିନ୍ତାଗ୍ରସ୍ତ ରହୁଛେ, ନିଜର ଜୀବନ ଜୀବିକା ଅର୍ଜନ ପାଇଁ ଯେତିକି ବ୍ୟଗ୍ର ରହୁଛେ, ସାଧାରଣ ଭାବରେ ରକ୍ତଚାପ ଆଉ ମଧୁମେହ ମାନେ ହାଇ ବ୍ଲଡ୍ ପ୍ରେସର ଆଉ ଡାଇବେଟିସ୍, ଏ ଦୁଇଟା ପ୍ରାୟ ଅଧିକାଂଶ ଲୋକଙ୍କ ପାଖରେ ହେଇଯାଉଛି, ନାଇକି?
1: ହଁ, କାରଣ ଆମର ଯେଉଁ ଖାଦ୍ୟ ଆଉ ଆମର ଯେଉଁ ଚଳଣି ଏବଂ ଆମର ଯେଉଁ ରୋଜଗାର, ଆମର ଯେଉଁ ବ୍ୟସ୍ତତା, ଆକୁ ନେଇକି ମୁଁ ଭାବୁଛି ବୋଧେ ଏସବୁ ରୋଗ ଆପେ ଆପେ ବୋଧେ ହେଇଯାଉଛି।
0: କିଛି ନଥିଲେ ମଧ୍ୟ ଯେଉଁମାନେ ଜାଣିଛନ୍ତି ଯେ ହଁ ଲକ୍ଷଣ ଜାଣୁଛନ୍ତି, ବା ଯଦି ନିୟମିତ ଭାବରେ ଡାକ୍ତରୀ ପରୀକ୍ଷା କରାଉଛନ୍ତି, ସେମାନେ ଜାଣୁଛନ୍ତି ଯେ ହଁ ଟିକେ ବ୍ଲଡ୍ ପ୍ରେସର ହେଲାଣି ଆଉ ଔଷଧ ଖାଇବା ଦରକାର। ନିୟମିତ ଔଷଧ ଖାଇଲେ ପକ୍ଷାଘାତରୁ ସେମାନେ ରକ୍ଷା ପାଇପାରିବେ, ନାଇକି?
1: ହଁ।
0: ଆଉ ଯଦି ହଠାତ୍ରେ ବାହାରିଲା ତାହେଲେ ଗୋଟେ ଅଙ୍ଗ ଅଚଳ ହେଇଯାଉଛି, ମାନେ ବାଁ ପଟ ହଉ କି ଡାହାଣ ପଟ ହଉ, ଗୋଟେ ପଟେ ଯଦି ଅଚଳ ହେଇଗଲା ତାହେଲେ ତ ବହୁତ ଗୁଡ଼େ ଜିନିଷ ଅସୁବିଧା ହେଇଯିବ, ନାଇକି? କାମ ଦାମ ରୋଜଗାର ସବୁଥିରେ ବ୍ୟାଘାତ ହେଇଯିବ,
1: ନିଶ୍ଚିତ।
0: ତେଣୁ ପକ୍ଷାଘାତ ସମ୍ପର୍କରେ ଆମେ ଜାଣିବା, ଡାକ୍ତର କିଶୋର କୁମାର ପଣ୍ଡା ସେ କହୁଛନ୍ତି ଯଦି ଗୋଟେ ଲୋକକୁ ହଠାତ୍ରେ ପକ୍ଷାଘାତ ହେଇଗଲା ତାର ଚିକିତ୍ସା ପାଇଁ ଆମେ କେମିତି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ବା କିସ କିସ କରିବା ସେ ବିଷୟରେ ତାଙ୍କଠୁ ଶୁଣିବା, ଆଉ ଗାଁ ଫାଁରେ ଯେଉଁମାନେ ସବୁ ଅଛନ୍ତି ବିଭିନ୍ନ ତୁଟକା ମୁଟକା କରୁଛନ୍ତି ତାଙ୍କ ପାଖକୁ ନ ଯାଇ ଆଗେ ସିଧା ଡାକ୍ତରଖାନାକୁ ନେଇଯିବା।
1: ହଁ, ଏଥିପ୍ରତି ଆମେ ସମସ୍ତେ ସଜାଗ ରହିବା, ଯେକୌଣସି ଦେହ ପା ବିଷୟରେ ଆମର ଯଦି ଅଡୁଆ ହେଲା ତାହେଲେ ସଙ୍ଗେ ସଙ୍ଗେ ଆମେ ନିକଟସ୍ଥ ଡାକ୍ତରଖାନାକୁ ଯିବା, ଏବଂ ଡାକ୍ତରଖାନା ମାନଙ୍କରେ ଔଷଧ ରହିଛି ଏବଂ ଆମେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇଲେ ଆମ ଦେହ ଭଲ ହେଇଯିବ।
2: ସାର୍ ନମସ୍କାର।
3: ଆଜ୍ଞା ନମସ୍କାର।
2: ଏଇ ଯୋଉ ରକ୍ତଚାପ ଯୋଗୁଁ ହଉ ବା ଯେକୌଣସି

0: କିଛି କାରଣ ଯୋଗୁଁ ପକ୍ଷଘାତ ରୋଗରେ ଆମ ରୋଗୀ ପଡୁଛନ୍ତି, କୋଉ କୋଉ ବିଶେଷ ଦିଗ ପ୍ରତି ଆମେ ଧ୍ୟାନ ଦେବା ଦରକାର ନିହାତି?
1: ଆଜ୍ଞା, ତତ୍କ୍ଷଣାତ୍ ଆମେ ଯୋଉ ପ୍ରକାରର ପଦକ୍ଷେପ ନେବା ଉଚିତ ବା ପ୍ରାଥମିକ ଉପଚାର କଣ କରିବା ଉଚିତ, ଆମର କୋଉ ଭଳିଆ ଆମେ ଯୋଜନା କଲେ ଆମେ ଯଥା ସମ୍ଭବ ଅଧିକ ଉପକାର ପାଇପାରିବା, ସେ ହେଉଛି ଆମର ଆଲୋଚନାର ବିଷୟବସ୍ତୁ। ତେଣୁ ଆମେ ସାଧାରଣ ସର୍ବସାଧାରଣ ଅର୍ଥ ଜାଣିବା ଉଦ୍ଦେଶ୍ୟରେ କହି ରଖିବା ଉଚିତ ଯେ ପକ୍ଷାଘାତ ପ୍ରାୟତଃ ଦେହର ଅର୍ଧେକ ଅଂଶ ଯେଉଁ ଅଚଳ ହେଇଯାଏ, ଆମେ ଗୋଡ଼ ହାତ ହଲେଇ ପାରୁନା, ସେଇ ଯେଉଁ ଆମେ ଯେଉଁଟାକୁ ପକ୍ଷାଘାତ ବା ପାରାଲିସିସ୍ ବୋଲି କହୁ, ସେଇଟା ହେଉଛି ଉଚ୍ଚ ରକ୍ତଚାପ ରୋଗର ଗୋଟେ ଜଟିଳ ପରିପ୍ରକାଶ। ଆମେ ପ୍ରାୟତଃ ଜାଣୁ ଯେ ଯେଉଁମାନେ ନିୟମିତ ଔଷଧ ଖାଆନ୍ତି ନାହିଁ ବା ଖାଇଥିଲେ ବି ମଝିରେ ମଝିରେ ତାକୁ ଯାଇକିରି ପରୀକ୍ଷା କରନ୍ତି ନାହିଁ, କାରଣ ଧରନ୍ତୁ ଆମେ ଗୋଟେ ଔଷଧ ଖାଇ ଚାଲିଛେ 10 ବର୍ଷ 12 ବର୍ଷ 15 ବର୍ଷ, ଗୋଟେ ମନରେ ଭାବିନି ଯେ ହଁ ଏଇଟା ତ ଖାଉଛି, ଥରେ ଯାଇଥିଲି ମାପିଥିଲି ଠିକ୍ ଥିଲା, ତେଣୁ ଆଉ କାହିଁକି ଯିବି, ଏତେ ଥର କାହିଁ ଯିବି। କିନ୍ତୁ ଆପଣମାନେ ଜାଣି ରଖିବା ଉଚିତ ବୟସ ବଦଳିବା ସଙ୍ଗେ ଆମର ଜୀବନଶୈଳୀ ବଦଳିବା ସଙ୍ଗେ ଆମର ଦେହ ଭିତରର ପରିବେଶ ମଧ୍ୟ ବଦଳିଯାଏ। ଆମେ ସେ ଗୋଟିଏ ଔଷଧ ପ୍ରାଥମିକ ଅବସ୍ଥାରେ ଖାଇଥିଲେ ସେତେବେଳେ ଠିକ୍ ରହୁଥିଲା, ତା ବୋଲି ଯେ ସେଟା ଜୀବନ ସାରା ସେଇ ଔଷଧଟାରେ ଠିକ୍ ରହିବ ତାର କୌଣସି ଗ୍ୟାରେଣ୍ଟି ନାହିଁ। ତେଣୁ ଆପଣମାନେ ସେଇ ଔଷଧ ଖାଇବା ସତ୍ତ୍ୱେ ମଧ୍ୟ ନିୟମିତ ବ୍ୟବଧାନରେ ଭାବି ରଖନ୍ତୁ ଯେ ମାସକୁ ଥରେ ଆମେ କହିବୁ ଯେ ଥରେ ମାପି ନେବା ଉଚିତ, ସେ ଆପଣ ଡାକ୍ତରଖାନା ଯାଇ ମାପନ୍ତୁ ବା ଆଜିକାଲି ସହଜଲବ୍ଧ ଉପକରଣ ମିଳୁଛି ଡିଜିଟାଲ ବ୍ଲଡ୍ ପ୍ରେସର ମେସିନ, ତାକୁ ଆଣି ଘରେ ମପି ପାରନ୍ତି ନିଜେ ନିଜେ। ତେଣୁ ଠିକ୍ ଭାବରେ ହଉଥିଲେ ପ୍ରାୟତଃ ହେବାର ସମ୍ଭାବନା ନାହିଁ, ଆମେ ସେଇ କ୍ଷେତ୍ରରେ ଅସୁବିଧାରେ ପଡ଼ୁ ଯେତେବେଳେ ଔଷଧ ଖାଉନା ବା ଅତ୍ୟଧିକ ଓଭର କନଫିଡେନ୍ସ ଗୋଟେ ଇଏ ହେଇଯାଇଥାଏ ଯେ ଆମେ ହଁ ଖାଉଛେ ଅର୍ଥ ଠିକ୍ ରହୁଥିବ। ହଁ ହେଲା, ବର୍ତ୍ତମାନ ଆମେ ଭାବନ୍ତୁ ଯେ ଗୋଟେ ଦୁର୍ଘଟଣା ବଶତଃ ସେ ଯେକୌଣସି କାରଣ ହଉ ଗୋଟେ ପକ୍ଷାଘାତର ଶିକାର ହେଲେ, ଆମ ଘରେ ଜଣେ କେହି ହେଲେ, ଆମେ ତତ୍କ୍ଷଣାତ୍ କ'ଣ କରିବା ଉଚିତ? ତତ୍କ୍ଷଣାତ୍ ଗୋଟେ ପାଖ ଡାକ୍ତରଖାନା ଯେଉଁଠି ରୋଗୀ ରଖିକି ଚିକିତ୍ସା କରିବାର ବ୍ୟବସ୍ଥା ଥିବ, ଅର୍ଥାତ୍ ଗୋଟେ ବେଡେଡ୍ ହସ୍ପିଟାଲ ଯେଉଁଠି ଡାକ୍ତର ରହୁଥିବେ ନର୍ସ ରହୁଥିବେ ବା ଶଯ୍ୟା ଥାଇକିରି ରୋଗୀ ରଖିକିରି 24 ଘଣ୍ଟା ଚିକିତ୍ସା ବ୍ୟବସ୍ଥା ହୋଇପାରୁଥିବା ଭଳିଆ ସୁବିଧା ଥିବା ଡାକ୍ତରଖାନାକୁ ଆମେ ନେଇଯିବା, ଯେଉଁଠି କିଛି ଦିନ ତାଙ୍କୁ ଡାକ୍ତର ରଖିବେ, ପ୍ରାଥମିକ ଭାବରେ ସାଲାଇନ୍ ଦେବେ, ଯେହେତୁ ସେ ଖାଇପାରିବେ ନାହିଁ, ହୁଏତ ସେ ଅଚେତ ଥାଇପାରନ୍ତି ବା ଅର୍ଦ୍ଧଚେତନ ଥାଇପାରନ୍ତି, ସାଲାଇନ୍ ଏବଂ ଆବଶ୍ୟକୀୟ ଔଷଧ ଇଞ୍ଜେକ୍ସନ୍ ସବୁ ଦେବେ ଏବଂ କିଛି ଦିନ ରଖିଲା ପରେ ଧୀରେ ଧୀରେ ସେ ଉନ୍ନତି ପ୍ରକାଶ କରନ୍ତି ଏବଂ ତାପରେ ଯେ ଥରେ ପକ୍ଷାଘାତ ହେଲେ ଯେ ଜୀବନ ସାରା ପକ୍ଷାଘାତ ରହିଯିବ ସେମିତି କାରଣ ନାହିଁ। ତ ସେଇଟା ନିର୍ଭର କରେ ଆମ ଭିତରର ମସ୍ତିଷ୍କ କେତେ ଆଘାତ ହେଇଛି ଏବଂ ସେଇଟା ପ୍ରାଥମିକ ଅବସ୍ଥାରେ ନିର୍ଭୁଲ ଭାବରେ କହିବା ଠିକ୍ ହେଇନଥାଏ। ମସ୍ତିଷ୍କ ସ୍କାନିଂ ବା ସିଟି ସ୍କାନିଂ କରିବା ଫଳରେ ଆମେ ହୁଏତ ଗୋଟେ ଅନୁମାନ ଲଗେଇ ପାରୁ ଯେ ୟାର ଟିକେ ବେଶୀ କ୍ଷତି ହେଇଛି ବା ମଧ୍ୟମ କ୍ଷତି ହେଇଛି, କିନ୍ତୁ ସମୟକ୍ରମରେ କିଛି ସପ୍ତାହ ବ୍ୟବଧାନରେ ଯାଇକି ଜଣାପଡ଼ିବ ଯେ ତାଙ୍କର କ'ଣ ଉପକାର ହେଲା। ଆମେ ପ୍ରାୟତଃ ଦେଖୁ ଯେ ଲୋକଙ୍କର ଚେତା ଫେରିଆସେ, ଲୋକ ସ୍ପର୍ଶ ଶକ୍ତି କମ୍ ବହୁତ ଅନୁଭବ କରନ୍ତି ଏବଂ ଧୀରେ ଧୀରେ ଯେଉଁ ଗୋଡ଼ ହାତଟା ପୁରା ଅଚଳ ହେଇଯାଇଥାଏ କିଛି ମାତ୍ରାରେ ଆଙ୍ଗୁଳି ହଲେଇବା ଟିକେ ହଲେଇବା ଟିକେ ଟେକିବା ହୁଏତ କରନ୍ତି। ପ୍ରାୟ ଆମେ ଦେଖିଛୁ ବହୁତ କମ୍ ଲୋକ ଥାନ୍ତି ଯେଉଁମାନେ ମାନେ ସମ୍ପୂର୍ଣ୍ଣ ଭାବରେ ଅଚଳ ହୋଇ ରହିଯାନ୍ତି, ପ୍ରାୟତଃ ଟିକେ ଟିକେ ଉନ୍ନତି ହୁଏ ଏବଂ ଆମେ ଉନ୍ନତି ଜାଣିବା ପାଇଁ ଆମର ଡାକ୍ତରୀ ବିଦ୍ୟାରେ ଆମେ 6-12 ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରୁ। 12 ସପ୍ତାହ ଅର୍ଥାତ୍ 3 ମାସ ସୁଦ୍ଧା ଆମେ ସଠିକ୍ ଜାଣିପାରିବା ଯେ ତାଙ୍କର କେତେ ଉନ୍ନତି ହେଲା, ତା ଭିତରେ ଯାହା ନହେଲା ପ୍ରାୟତଃ ଆଉ ତାପରେ ହୁଏ ନାହିଁ, କାରଣ ଯେଉଁ ସ୍ନାୟୁ ଆଂଶିକ ଆଘାତ ହେଇଥାଏ ସିଏ ଠିକ୍ ଅନୁକୂଳ ଚିକିତ୍ସା ଫଳରେ ସେ ଟିକେ ପୁଣି ତାଙ୍କର ଯେଉଁ ଅସୁବିଧା ଦୂର ହେଲା ଫଳରେ ସେ ପୁଣି ପୁନର୍କ୍ଷମ ହେଇପାରନ୍ତି, କିନ୍ତୁ ଯେଉଁ ସ୍ନାୟୁ ଟିକେ ନଷ୍ଟ ହେଇଯାଇଥାଏ ସେ ସ୍ନାୟୁ ପ୍ରକୃତିରେ ଆଉ ସ୍ନାୟୁ ଦ୍ୱିତୀୟ ଥର ଜନ୍ମ ହୁଏ ନାହିଁ ବା ଦ୍ୱିତୀୟ ଥର ପୁନର୍କ୍ଷମ ହୁଏ ନାହିଁ, ତେଣୁ ସେଗୁଡ଼ା କେବେ ଆଉ ହେଇପାରିବ ନାହିଁ। ତେଣୁ ଅନେକ ଲୋକ ଆମେ ଦେଖୁ ପୁରା କମିଯାଇଥାଏ ଭଲ ହେଇଯାଆନ୍ତି, ଆଉ କିଛି ଲୋକ ଦେଖୁ ଆଂଶିକ ଅଚଳ ଥାନ୍ତି କିନ୍ତୁ ଗୋଟେ ବାଡ଼ି ଧରି ଚାଲିପାରନ୍ତି। ତ ସେଥିପାଇଁ ଆମକୁ ଧୈର୍ଯ୍ୟ ରଖିବାକୁ ହେବ ଏବଂ ବହୁତ ଦିନ ଯେ ଡାକ୍ତରଖାନା ରହିବା ଜରୁରୀ ନୁହେଁ, ଥରେ ସେଲାଇନ୍ ବା ଆନୁଷଙ୍ଗିକ ଔଷଧ ଦେବା ପ୍ରାୟ 5-6 ଦିନ ପରେ ବା ସପ୍ତାହେ ପରେ ପ୍ରାୟତଃ ଆଉ ଦରକାର ହୁଏ ନାହିଁ। ଆମେ ସେ କ୍ଷେତ୍ରରେ ଅତି ବେଶୀରେ ନାକରେ ନଳ ଦେଇ ମଧ୍ୟ ତାଙ୍କର ଖାଇବାର ବା ଔଷଧ ଦେବାର ଉପାୟ କରିଦେଉ, ନହେଲେ ପ୍ରାୟ ଲୋକ ପାଟିରେ ଯେତିକି ଖାଇପାରନ୍ତି ବା ଯେତିକି ଔଷଧ ଖାଇ ନିଅନ୍ତି ତାଙ୍କର ଚଳିଯାଏ। ତେଣୁ ତାପରେ ଘର ଲୋକଙ୍କର ଟିକେ ଦାୟିତ୍ୱ ପରିବାର ଲୋକଙ୍କ ଦାୟିତ୍ୱ ବଢ଼ିଯାଏ, ସେମାନେ ରୋଗୀଙ୍କର ଯତ୍ନ ଠିକ୍ ନେବା ଦରକାର, ତାଙ୍କର ଯେମିତି ଦେହ ଶୁଖିଲା ରହିବ ସଫା ରହିବ ଯାହାଫଳରେ ବେଡ୍ସୋର ବା ସେ ଘା ହେବ ନାହିଁ ଏବଂ ଠିକ୍ରେ ଖାଇବେ, ଟିକେ ଧରିକିରି ଚେୟାରରେ ବସେଇବେ ଯେମିତି ବା ଟିକେ ଆଉ ଟିକେ ଯେତେବେଳେ ତାଙ୍କର ଗୋଡ଼ ହାତରେ ଶକ୍ତି ଫେରିବ ତାଙ୍କୁ ଟିକେ ଗୋଟେ ବାଉଁଶ ବାନ୍ଧିକିରି ବା କିଏ କାନ୍ଧର ଭରା ଦେଇକି ତାଙ୍କୁ ଟିକେ ହାଲକା ହାଲକା ଚଲେଇବେ, ଏ ପ୍ରକାରର ଅନେକ ଉପଚାର କରାଯାଏ।

0: ଯେଉଁଟା ସେମାନେ ଡାକ୍ତରମାନେ କହିଦେବେ ଆଉ ସେମାନେ ବୁଝିନେଇ ସେହି ହିସାବରେ କଲେ ତାଙ୍କର ଅନେକଟା ଉପକାର ହୁଏ। ଆଉ ଜାଣି ରଖନ୍ତୁ ଯେ ଏଥିରେ ଅପରେସନର କୌଣସି ଆବଶ୍ୟକତା ନାହିଁ ଏବଂ ଏଇ ଭଳିଆ ଯେଉଁ ଉପଚାର ସେଇଟା ଆମର ଉପଖଣ୍ଡ ସ୍ତରୀୟ ଜିଲ୍ଲା ସ୍ତରୀୟ ବା ପିଏସ୍ସି ସ୍ତରୀୟ ଚିକିତ୍ସାଳୟରେ ମଧ୍ୟ ମିଳିପାରିବ। ଆପଣଙ୍କୁ ବଡ଼ ଡାକ୍ତରଖାନା ଗଲେ ଯେ ସାଙ୍ଗେ ସାଙ୍ଗେ ସେଠି ଆଉ ଗୋଟେ କୋଉ ପ୍ରକାରର ଅଦ୍ଭୁତ ଔଷଧ ବା ଦାମିକା ଔଷଧ ବା ଅସ୍ତ୍ରୋପଚାର କରି ଯେ ଅଧିକ ଫାଇଦା ମିଳେ ସେମିତି ନୁହଁ। ତେଣୁ ଆମେ ସେ ପ୍ରକାରର ଭୁଲ ବୁଝାମଣାର ବା ଭୁଲ ଆଶାର ଶିକାର ହେବା ନାହିଁ। କମ୍ସେ କମ୍ ପାଖ ଡାକ୍ତରଖାନା ଯାଇ ଚିକିତ୍ସା କରିବା ଏବଂ ଧୈର୍ଯ୍ୟର ସହିତ ଅପେକ୍ଷା କରିବା। ଆମେ ଅଧିକ ଅସ୍ଥିର ହେଲେ ଡାକ୍ତର ହୁଏତ କହିବେ ଯେ ଆପଣଙ୍କର ଯଦି ଭରସା କୁଳଉନି ହୁଏତ ଆପଣ ବଡ଼ ଜାଗା ଯାଆନ୍ତୁ, କିନ୍ତୁ ଆମେ ବଡ଼ ଜାଗା
1: ଗଲେ ସେଇ ଟାଇପ୍ର ବି ପରିସ୍ଥିତି ସୃଷ୍ଟି ହେଇଯାଉଛି।
0: ହଁ, ଅନେକ ଲୋକ
1: ଅଧର୍ଯ୍ୟ ହେଇଯାଉଛନ୍ତି
0: ଆଉ ଯୋଉ ଭାବୁଛନ୍ତି ଯେ ଆଜ୍ଞା ସେ ଧରନ୍ତୁ ଅନେକ ଡାକ୍ତରୀ ଚିକିତ୍ସା ଛଡ଼ା ଅନ୍ୟ କୌଣସି ପାଥିରେ ବା ଗାଁ ଗହଳିରେ କିଏ କୋଉଠି ନିଜ ବିଦ୍ୟାରେ ଯୋଉ କରିକିରି ଭଲ ହେଇଯାଉଛନ୍ତି, ଆପଣ ଜାଣି ରଖନ୍ତୁ ଯେ କିଛି ଚିକିତ୍ସା ନହେଲେ ମଧ୍ୟ ପ୍ରାଥମିକ ଉପଚାର ପରେ କିଛି କିଛି ଅନେକ ଲୋକଙ୍କ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୁଏ। କିଛି ଚିକିତ୍ସା ନହେଲେ କିଛି ଔଷଧ ନ ଖାଇଲେ ମଧ୍ୟ ଯେ ବହୁତ ଗରିବ ତାର ଯତ୍ନ ନେବା ପାଇଁ କେହି ନାହିଁ ସେ କ୍ଷେତ୍ରରେ ମଧ୍ୟ ହଉଛି। ତେଣୁ ଆମେ ଗୋଟେ ଅତ୍ୟଧିକ ଭୁଲ ବୁଝାମଣାର ବା ଭୁଲ ଆଶାର ଶିକାର ହେବା ନାହିଁ। ଯେମିତି ଅଧିକ କିଛି ତୁଚ୍ଛା ଆଶା ରଖିବା ନାହିଁ ସେମିତି ହେଳା ମଧ୍ୟ କରିବା ନାହିଁ। ଆମେ ପ୍ରାଥମିକ ଉପଚାର ନିଶ୍ଚୟ କରିବା, ଡାକ୍ତରଖାନାରେ କିଛି ଦିନ ରଖିବା, ତାପରେ ଯାହା ଯାହା ଦରକାର ତାଙ୍କୁ ଘରେ ଯତ୍ନ ନେଲେ ଯେତିକି ଉନ୍ନତି ହେବା କଥା ସେ ସମୟ ଠିକ ସମୟରେ ସେ ହେବ।
1: ଆୟୁର୍ବେଦ ଚିକିତ୍ସା ମଧ୍ୟ ଏଇ କ୍ଷେତ୍ରରେ ଟିକେ ସାହାଯ୍ୟ କରିପାରେ।
0: ତଥାପି ମୋ କହିବା ମତରେ ଯଦି ଆପଣ ଶିକ୍ଷିତ ଯେକୌଣସି ସେ ହୋମିଓପାଥି ହଉ ଆୟୁର୍ବେଦିକ ହଉ ଆପଣ ଯଦି ଶିକ୍ଷିତ ଡାକ୍ତରଙ୍କ ପାଖକୁ ଯିବେ ସେ ତାଙ୍କ ବିଦ୍ୟାରେ ଯାହା ବି ଥିବ ସେ କହିବେ। ତେଣୁ କେବଳ ମୋର ଏତିକି ନିବେଦନ ରହିବ ଆପଣ ଯୋଉ ପାଥିରେ ବି ଯାଆନ୍ତୁ ଆପଣ ଜଣେ ଶିକ୍ଷିତ ଲୋକଙ୍କ ପାଖକୁ ଯାଆନ୍ତୁ। ଆପଣ ଆୟୁର୍ବେଦିକ ଡାକ୍ତରଖାନା ଅଛି, ଆୟୁର୍ବେଦିକ କଲେଜ ଅଛି, ହୋମିଓପାଥି ଡାକ୍ତରଖାନା ଅଛି। ତେଣୁ ଆପଣ ଯଦି ଯିବା ପାଇଁ ଚାହୁଁଛନ୍ତି ଯେଉଁଥିରେ ବିଶ୍ୱାସ, ଆପଣଙ୍କ ବିଶ୍ୱାସକୁ ଆମେ ଆଘାତ ପହଞ୍ଚିବା ଉଚିତ ନୁହଁ, କିନ୍ତୁ ଆପଣ ସେଇଭଳିଆ ଶିକ୍ଷିତ ଡାକ୍ତରଙ୍କ ହୋମିଓପାଥି ଡାକ୍ତର ବା ଆୟୁର୍ବେଦିକ ଡାକ୍ତରଙ୍କ ପାଖକୁ ଯାଇକି ଚିକିତ୍ସା ହୁଅନ୍ତୁ।
1: କିନ୍ତୁ ବଡ଼ କଥା ଯେଉଁଟା ଆପଣ କହିଲେ ଯେ ନିଶ୍ଚିତ ଭାବରେ ଆମକୁ ଟିକେ ଧୈର୍ଯ୍ୟ ରଖିବାକୁ ହବ ଏବଂ ଆମେ ରୋଗୀକୁ ସେଇଭଳିଆ ପରିବେଶ ମଧ୍ୟ ରୋଗୀ ପାଇଁ ରଖିବା ଏବଂ ପାଖାପାଖି ଯୋଉ ହସ୍ପିଟାଲ ରହିଛି ସେଇ ହସ୍ପିଟାଲରେ ମଧ୍ୟ ଆମେ ଟ୍ରିଟମେଣ୍ଟ କରେଇକି ଯୋଉ ହିସାବରେ ରୋଗୀକୁ ଭଲ ପାଇଁ ଆଶା କରୁଥିବା ଆମେ ସେଇ ଆଶାନୁରୂପ ଫଳ ମଧ୍ୟ ଆମକୁ ମିଳିପାରେ।
0: ଆଜ୍ଞା,
1: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍। ନମସ୍କାର।
0: ନମସ୍କାର ଆଜ୍ଞା।
2: ହଉ, ଗୁଡ଼ାଏ କଥା ଆଲୋଚନା ହେଲା, ସମୟ ଅଛି, ତେବେ ଆସ ଗୋଟେ ଝୁମର ଗୀତ ଶୁଣିବା ଆଉ।

0: ଆମର ଚାଷୀ ଭାଇ ଭଉଣୀମାନେ ତଥା ଶ୍ରୋତା ବନ୍ଧୁମାନେ ଆମର ଚାଷବାସ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଚିଠି ମଧ୍ୟ ଦଉଛନ୍ତି, ତେବେ କଥା ହଉଛି ଠିକ ଭାବରେ ଟିକେ ଠିକଣା ଲେଖିବେ, ଗୋଲ ଗୋଲ ଅକ୍ଷରରେ ଲେଖିବେ, ଆମେ ଯେମିତି ଠିକରେ ପଢିପାରିବା, ତେବେ ଆମ ପାଖକୁ ଯେତିକି ଚିଠି ଆସେ ଆମେ ସବୁ ଚିଠି ଗୁଡିକ ପଢିଥାଉ, ତେଣୁ ଦୟାକରି ଠିକ ଭାବରେ ଆମକୁ ଚିଠିଟିଏ ଦେବେ।
1: ଆଉ ଚିଠି ଲେଖିବା ଠିକଣା ହଉଛି ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 757002 ଜିଲ୍ଲା ମୟୂରଭଞ୍ଜ।
0: ତେବେ ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇ ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଚାଷ ହେଲା ଚାଷବାସର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ଗୀତଟି ଚକାଚକା ଭଉଁରୀ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ରତିକାନ୍ତ ଏବଂ ତୃପ୍ତି ଦାସ।

ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ଅରବିନ୍ଦ

ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଗୀତ ଅତୀତର କାର୍ଯ୍ୟକ୍ରମ। ଗୀତ ଅତୀତର ପ୍ରଥମ ଗୀତଟି ଆଜ୍ କା ଅର୍ଜୁନ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ମହମ୍ମଦ ଅଜିଜ ଏବଂ କବିତା କ୍ରିଷ୍ଣମୂର୍ତ୍ତି।

କେତେବେଳେ ଯାଇ କାର୍ଯ୍ୟକ୍ରମରେ ରିଲେ କରିବ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର। ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଉଦୟନାଥ ସ୍ୱାଇଁ। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ, କ୍ୟାବିନେଟ୍ ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ 5 ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ। ଆଳୁ ପିଆଜ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ଉତ୍ପାଦର ଆନ୍ତଃ ରାଜ୍ୟ ପରିବହନ ଉପରୁ କଟକଣା ହଟାଇଲେ ପଶ୍ଚିମବଙ୍ଗ ସରକାର। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ 2-ଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକ। ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ଦାୟିତ୍ୱବୋଧ ଓ ନାଗରିକ ଭାବନା ଜାଗ୍ରତ କରିଥାଏ, କହିଲେ ରାଜ୍ୟପାଳ। ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚଳାଚଳ କରିବ ନୂତନ ଏକ୍ସପ୍ରେସ୍ ଟ୍ରେନ୍। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ 85%।

0: ନାରୀ ଆମର ସାନ୍ତାଳ ହିସାବରେ ଯିଏକି ପିଲ୍ଚୁ ବୁଢ଼ୀ ଏବଂ ପ୍ରଥମ ପୁରୁଷ ହେଉଛି ପିଲ୍ଚୁ ହାଳାମ୍। ବିହିଳି ପିପିଳିରେ ତାଙ୍କର ସାତଟି ପୁଅ ସାତଟି ଝିଅ ହେଲେ ଆଉ ସେଇମାନେ ବଡ଼ ହେଲା ପରେ ବାହାଘର ହେଲା। ଯେତେବେଳେ ସାନ୍ତାଳ ଜନସଂଖ୍ୟା ବଢ଼ିଗଲା ସେଇଠୁ ସେମାନେ ଆସିଲେ ହାର୍ତା ବୁରୁ। ଆମର ଇତିହାସ କହୁଛି ସେଇଟା ପ୍ରାୟ ଆଲପସ୍ ପର୍ବତ ପାଖାପାଖି ଆଲପସ୍ ପର୍ବତର ତଳକୁ।
1: ଆପଣ ଭାବୁଛନ୍ତି ସମଗ୍ର ବିଶ୍ୱରେ ଏ ସାନ୍ତାଳ ପରିବାର ବିଭିନ୍ନ ସ୍ଥାନ ରହିଛି?
0: ହଁ।
2: ଏ ମା, ଇଏ ତ ବାଇବେଲର ଆଦାମିଙ୍କ ପରି।
3: ନା, ସେ କଥା ନୁହେଁ। ଏ ପୃଥିବୀରେ ଯେତେ ଗୋଷ୍ଠୀ ସମ୍ପ୍ରଦାୟର ଜନ୍ମ ଉପରେ ବିଭିନ୍ନ କାହାଣୀ ଥିଲେ ବି ଗୋଟାଏ ନିଚ୍ଛକ ସତ୍ୟ ହେଉଛି, ମଣିଷର ବୁନିଆଦ ଗୋଟିଏ ପୁରୁଷ ଓ ଗୋଟିଏ ସ୍ତ୍ରୀର ମିଳନରୁ ସୃଷ୍ଟି। ଆଜି ପର୍ଯ୍ୟନ୍ତ ଯାହା ସବୁ ବିବର୍ତ୍ତନ ଧାରାର ଗୋଟିଏ ଗୋଟିଏ ଅଂଶ ବିଶେଷ। ଛାଡ଼, ଚା ଟିକେ କଲ।
2: କରୁଛି ଯେ, ହେଲେ ଭାରି ଭଲ ଲାଗୁଛି ତମ କଥା ଗୁଡାକ। ମା, ତମେ କହିଚାଲ ମୁଁ ଶୁଣୁଥିବି, ଚା ବି କରୁଥିବି, ତମେ ପୁଣି ପିଉଥିବ କହୁଥିବ ଆଉ ମୁଁ ଶୁଣୁଥିବି।
3: କଣ ସର୍ତ?
2: ନା ମ, ସମ୍ପୂର୍ଣ୍ଣ ଅଧିକାର।
3: ଆଚ୍ଛା, ଗୋଟେ କାମ କରୁନ, ମୋର ତ ଟୁର୍ ପ୍ରୋଗ୍ରାମ ଅଛି ମୟୂରଭଞ୍ଜର ଜସିପୁର, ତମେ ଚାଲୁନ।
2: ମୁଁ ଯିବି।
3: ହବ ତ ରାଇରଙ୍ଗପୁର ଯିବା। ମୋର ପୁରୁଣା ସାନ୍ତାଳୀ ସାଙ୍ଗମାନଙ୍କ ସାଙ୍ଗେ ଦେଖା ହବ, ସେମାନଙ୍କ ଗାଁ ବୁଲି ଆସିବା।
2: ଠିକ୍ ଅଛି।

0: ଦେଖ ସ୍ୱାତି, ଏଇ ହଉଛି ଆଉ ଗୋଟିଏ ସାନ୍ତାଳ ପଲ୍ଲୀ ନିଉତି।
1: ଆଚ୍ଛା, ଆମେ ଯୋଉ ସେମାନଙ୍କର ଆଉ ଗୋଟେ ଗାଁକୁ ଯାଇଥିଲେ ସକାଳେ,
0: କାନ୍ଖା ତ
1: ସାନ୍ତାଳଟି ବହୁତ ଅଛନ୍ତି ନା?
0: ହଁ, ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଇଲାକାରେ ସବୁଠୁ ବେଶୀ, ଶତକଡ଼ା 75 ଭାଗରୁ ଅଧିକ। ଚାଲୁନ ତାଙ୍କ ଗାଁକୁ ଯିବା, କଥା ହେବା।
1: ସେମାନେ କଣ ମୋ ସାଙ୍ଗେ କଥା ହେବେ?
0: ହେବେ ମାନେ ପୁରା ଶୂନ୍ୟ ଶୂନ୍ୟ ଟେକି ନେଇ କହିବେ, ଦଇ ହିଜୁମେ ଏନେ ସେରେଞ୍ଜ ଆବନ।
1: ଇ ମା, ସିଏ କଣ କହୁଛ ମ?
0: ଦିଦି ଆସ, ଆମ ସାଙ୍ଗେ ନାଚିବ। କଣ ରାଜି?
1: ରାଜି। ଏଇ ଦେଖୁଛ ଦେଖୁଛ ସମ୍ବିତ, କେଡ଼େ ସୁନ୍ଦର ଗାଁଟିଏ ମ, ଆମ୍ବ ବାଉଁଶ ଶାଳ କୁସୁମ ଗଛରେ ଭରପୁର, ଆଉ ଚାରିପଟେ ସବୁଜ ଧାନ କ୍ଷେତ, ଝିପି ଝିପି ବର୍ଷା ଭିଜା ମିଠା ମିଠା ପବନ, କେତେ ଭଲ ଲାଗୁଛି ମ। ଆଚ୍ଛା, ଏମାନେ ବୋଧ ହୁଏ ଚାଷବାସ ଉପରେ ନିର୍ଭର କରନ୍ତି ନା?
0: ହଁ, କୃଷି ସେମାନଙ୍କର ଜୀବିକା।
1: ଏ ମା, ଏ କୁନି ପିଲାଟା କଣ ଗୁଡ଼ାଏ କୋଳି ହାତକୁ ଦେଇ ଦୌଡ଼ି ଚାଲିଗଲା ମ, ଦେଖୁଛ ଦେଖୁଛ ଗଛ ଆଡୁ ଆଡୁରୁ ମୁହଁଟି କାଢି କେମିତି ହସୁଛି।
0: ଖାଉନ କୁସୁମ କୋଳି।
1: ବାଃ, ବଢିଆ ଲାଗୁଛି ତ, ଖଟା ଖଟା, ଖାଲି ପଖାଳ ସାଙ୍ଗକୁ ଲୁଣ ଲଙ୍କା ଦେଇ। ସମ୍ବିତ,
0: କିଛି ନ ପାଇଲା ବେଳକୁ ଗରିବ ସାନ୍ତାଳ ପରିବାରଟା ପାଇଁ ଅନେକ ସମୟରେ ବହୁ କାମରେ ଲାଗେ ଏ କୁସୁମ କୋଳି।
1: ଦେଖିଲ ସମ୍ବିତ, ଏଇ ସାନ୍ତାଳ ମାନଙ୍କର ଏଇ ଘର ଗୁଡିକୁ କି ପରିଷ୍କାର ପରିଚ୍ଛନ୍ନ, କାନ୍ଥ ଗୁଡିକ କେତେ ସୁନ୍ଦର ଲିପା ହେଇଛି ଢାଉ ମାଟିରେ, ତଳକୁ କଳା ଧଳା ରଙ୍ଗର ଧଡ଼ି, କାନ୍ଥରେ ଭଳି ଭଳି ଚିତ୍ର। ଯା କୁହ ସମ୍ବିତ, ଆଦିବାସୀ ସମ୍ପ୍ରଦାୟର ଘର ସଜେଇବାରେ ଗୋଟେ ଅଦ୍ଭୁତ କଳା ରହିଛି।
0: ଖାଲି ଘର ନୁହେଁ, ନିଜକୁ ବି ଦେଖୁନ, ସେ ସ୍ତ୍ରୀ ଲୋକଟି ଯିଏ କାନ୍ଥକୁ ଆଉଛି ଛିଡ଼ା ହେଇଛି, ତାର ଶାଢ଼ୀ ପିନ୍ଧା, ଚିତାକୁଟା ହାତ। ଏ ସ୍ୱାତି, ରୁହ ରୁହ ରୁହ, ଏ ଚରଣ ବାବୁ ଆଉ କିସ୍କୁ ବାବୁ ନୁହନ୍ତି ତ? ସାଙ୍ଗରେ ଆଉ କିଏ ଦି ଜଣ?
1: ହଁ ତ,
0: ଚରଣ ବାବୁ, କିସ୍କୁ ବାବୁ, ଚରଣ ବାବୁ। ଆରେ କଣ ଚିହ୍ନି ପାରୁନାହାନ୍ତି? ମୁଁ ସମ୍ବିତ, ଏଇ ରାଇରଙ୍ଗପୁରରେ ନଥିଲି 2 ବର୍ଷ ତଳେ, ସମ୍ବିତ ଦାସ।

0: ଥର ଚିହ୍ନିଲେ ତ ଇଏ ମୋ ସ୍ତ୍ରୀ
1: ସ୍ୱାତି ଦାସ ନମସ୍କାର
0: ଏ ସ୍ୱାତି ଏ ହେଲେ ମୋର ବନ୍ଧୁ ଚରଣ ହେମ୍ବ୍ରମ ଆଉ ଇଏ ହେଲେ ନନ୍ଦ କିଶୋର କିସ୍କୁ ଆସେକାର ଅଧ୍ୟକ୍ଷ
1: ତମେ ଏମାନଙ୍କ କଥା କହୁଥିଲ ନା
0: ହଁ ଆଚ୍ଛା ଚରଣ ବାବୁ ଆପଣଙ୍କ ଘର ବିଷୟରେ ସ୍ୱାତି ଜାଣିବାକୁ ଚାହୁଁଛନ୍ତି
2: ସେମାନେ ଗୋଟେ ଜାଗାରେ ଗାଁ କରିବେ ସାହି ଆଗ କରନ୍ତି ତାପରେ ସେଇଟା କେତେ ଗୁଡ଼ା ସାହି ମିଶି ଗାଁ କରନ୍ତି ଆଉ ସେ ଗାଁ ମଧ୍ୟରେ ତାଙ୍କର ଘର ଗୁଡ଼ାକ ଦୁଇ ଲାଇନ୍ରେ ସଜା ହେଇକରି ରହିଥାଏ ମଝିରେ ତାଙ୍କର ଦେବସ୍ଥାନ ବା ଗୋଟେ ଗୋଷାଣା ବୋଲିକରି କହନ୍ତି ସେଠାରେ ମଧ୍ୟ ଆମର ଠାକୁର ଅଛନ୍ତି ମାଝି ହାଡ଼ ମାଝି ବୁଢ଼ୀ ଆଉ ତାଙ୍କର ଉପର ଚାଳ ମାଟି କାନ୍ଥ ଘର ଆଉ ତାଙ୍କର ଚାଳ ଗୁଡ଼ା ପ୍ରାୟ ଆପଣଙ୍କର କୁଟା ନଡ଼ାରେ ଦେଖାଯାଏ ଆଉ ତାଙ୍କର କାନ୍ଥ ଗୁଡ଼ାକ କାନ୍ଥର ତଳେ ସବା ତଳେ ଯେଉଁ କଳା ମାଟିରେ ଲେପିଥାନ୍ତି ସେଇଟା ଆମର ବିଶ୍ୱାସ ଅଛି ସନ୍ତାଳ ସମ୍ପ୍ରଦାୟର ଯେ ଆମର କୌଣସି ଘରକୁ କେହି ତାମାନେ ବାହାରର ଶତ୍ରୁମାନେ ଆକ୍ରମଣ କରିପାରିବେନି ମାନେ ଠାକୁରଙ୍କୁ ସେଇଟା ସନ୍ତୁଷ୍ଟ କରିବା ପାଇଁ ପ୍ରାୟ ସେଇଟା
3: ଆସୁରୀ ଶକ୍ତି ପ୍ରବେଶ କରିପାରିବନି
2: ପାରିବ ନାହିଁ
3: ଆପଣ ଯାହା ଘର କହିଲେ ଘରେ କେତୋଟି କୋଠରୀ ଥାଏ
2: ଘରେ ଆମର ଗୋଟେ ଘରେ ଦୁଇଟା କୋଠରୀ ଥାଏ ଗୋଟେ ଆମେ ରୋଷେଇବାସ କରୁ ଆଉ ଗୋଟେ ଭିତରଆଡ଼େ ସେଇଟା କୋଠରୀ ହେଇକରି ଥାଏ ସେଇଟା ଠାକୁର ସେଥିରେ ଆମେ ପୂଜା କରୁ ଆଉ
3: ସେଇଟା ଭିତର ଘର କରନ୍ତି
2: ଭିତର ଘର ସେଠି ଆମର ଠାକୁର ଅଛନ୍ତି ପୂର୍ବ ପୁରୁଷମାନଙ୍କୁ ସେଥିରେ ଆମେ ହାଣ୍ଡିଆ ବିଭିନ୍ନ ପ୍ରକାର ଭୋଗରାଗ ବି ସେଠି ଆମେ ପୂଜା କରିଥାଉ
1: ଆଚ୍ଛା ଆପଣଙ୍କର ସାନ୍ତାଳ କହିଲେ ଗୋଟିଏ ଗୋଷ୍ଠୀ ନା ଉପଗୋଷ୍ଠୀ ଅଛନ୍ତି
4: ପ୍ରଥମେ ଯେତେବେଳେ ଆମର ବଂଶ ଉଦ୍ଭବ ହେଲା ସେତେବେଳେ ହାଁସଦା ତାପରେ ମୁର୍ମୁ କିସ୍କୁ ହେମ୍ରମ ମର୍ଡ଼ି ସରେନ ଟୁଡ଼ୁ
3: ତାପରେ ଆସି ପାଞ୍ଚଟି ମିଶିଲେ
4: ପାଞ୍ଚଟି ମିଶିଲେ ହାଁସଦା ମାନେ ଥିଲେ ବିଚାରପତି ସେମାନେ ସମାଜର ସମସ୍ତଙ୍କର କଥା ବୁଝୁଥିଲେ
3: ତାପରେ
4: ତାପରେ ମୁର୍ମୁ ତାଙ୍କର ଯେଉଁ ପୁରୋହିତ କାମ କରୁଥିଲେ
3: ତାପରେ
4: ନାଇକେ ଯେଉଁଟା ଆମ ସାନ୍ତାଳ ଭାଷାରେ କୁହାଯାଏ ସେଇଟା କରୁଥିଲେ
3: ମୁର୍ମୁ
4: ମୁର୍ମୁ
3: ତାପରେ
4: ତାପରେ କିସ୍କୁ କିସ୍କୁ ମାନେ ଆମର ଆପାଚ ଥିଲେ ଅର୍ଥାତ୍ ରାଜା ରାଜୁଡ଼ା ଥିଲେ ତାପରେ ହେମ୍ରମ ହେମ୍ରମ ହେଉଛନ୍ତି ଆମ ସାନ୍ତାଳ ଭାଷାରେ କାର୍ଯ୍ୟ ମନ୍ତ୍ରୀ ଦେୱାନ ଏସବୁ ସେମାନେ କାମ କରୁଥିଲେ
3: ତାପରେ
4: ମାର୍ଡ଼ି ସେମାନେ କିଷାଣ ବା ମହାଜନ ଥିଲେ ଜମିଦାର ଥିଲେ ସରେନ ସେମାନେ ସିପାହୀ ବା ଯେଉଁଟାକି ଆମେ କହୁଛୁ ଫାଦ ସେଇଆ ଥିଲେ ଟୁଡ଼ୁ ସେମାନେ ବିଭିନ୍ନ ନାଚ ଗୀତରେ ଉସ୍ତାଦ ଥିଲେ
3: ଆଚ୍ଛା ସେମାନେ ସଙ୍ଗୀତ ପ୍ରିୟ ଥିଲେ
4: ଆଜ୍ଞା
3: ତାପରେ
4: ତାପରେ ଆପଣଙ୍କର ବାସ୍କେ ବାସ୍କେ ଏମାନେ ବେପାର ବାଣିଜ୍ୟରେ ପକ୍ଷ ଥିଲେ
3: ଆଚ୍ଛା ତାପରେ
4: ବେସରା ଏମାନେ ନାଚ ଗୀତ ସବୁଥିରେ ଉସ୍ତାଦ ରହୁଥିଲେ ଏବଂ ସେମାନେ ଯାହା ଚାହୁଁଥିଲେ କରିଯାଉଥିଲେ
3: ଆପଣଙ୍କ ନାଁଟା
4: ଭୁଜରାମ ମୁର୍ମୁ
0: ଏଇ ଉପଗୋଷ୍ଠୀ ମାନଙ୍କୁ କଣ କହନ୍ତି କହିଲ
1: କଣ
0: ପାରିସ
1: ପାରିସ
0: ଆଚ୍ଛା ନନ୍ଦକିଶୋର ବାବୁ ଆପଣଙ୍କ ସାନ୍ତାଳ ସମ୍ପ୍ରଦାୟ ଭିତରେ କଣ କଡ଼ା ନୀତି ନିୟମ ଅଛି ଅନ୍ୟମାନଙ୍କ ପରି ଆପଣଙ୍କ ଗୋଷ୍ଠୀ ଭିତରେ କଳିତ କରାଳ ହେଲେ ତାର ସମାଧାନ କେମିତି ହୁଏ
5: ଆଦିବାସୀ ସମାଜ କହିଲେ ମୁଖ୍ୟତଃ ଆମେ ମୁଁ ରିଫର କରୁଛି ଯେ ସାନ୍ତାଳ କୁଲ୍ହ ମୁଣ୍ଡା ମାହାଲି ଆଉ ବିରହଳ ଏମାନଙ୍କର ଯେଉଁ ସାମାଜିକ ରୀତିନୀତି ଅଛି ଗଣ୍ଡଗୋଳ ମେଣ୍ଟେନ୍ କରିବା ପାଇଁ ଏମାନଙ୍କର ମାନେ କୋର୍ଟ କଚେରୀର ଆବଶ୍ୟକତା ନାହିଁ କାହିଁକି ତାଙ୍କ ଯେ ଗାଁର ମୁଖିଆ ଅଛନ୍ତି ପାଞ୍ଚ ଲୋକ ଅଛନ୍ତି ସେମାନେ ଗାଁର ବିଚାର ଆଚାର କରିକି ସମାଧାନ କରିଦିଅନ୍ତି ଗାଁର ବିବାଦକୁ ଯଦି ସାହି ଦୁଇଟା ଗାଁ ଭିତରେ ହେଲା ସେଇଥିପାଇଁ ଫେରେ ଦୁଇଟା ମୁଖିଆ ଭିତରେ ଆଉ ଜଣେ ଆମର ପାରଗାନା ଗୋଟେ ଥାଏ ପ୍ରତ୍ୟେକ ପିଢ଼ରେ ଜଣେ ଜଣେ ପିଢ଼ ପରଗଣା ପାରଗାନା ବା ବିଚାରପତି ଥାନ୍ତି ସେଇଠୁ କ'ଣ ହୁଏ ଯଦି ସେ ଦୁଇଟା ଗାଁ ଭିତରେ ସମାଧାନ ନହେଲା ତାହେଲେ ଆମର ମଧ୍ୟ ଅଛି ଯେ ସୁପ୍ରିମକୋର୍ଟ ଅଛି ସୁପ୍ରିମକୋର୍ଟକୁ ଆମର ଲ ବିର୍ ସେନ୍ଦ୍ରା ବୋଲି କୁହାଯାଏ
3: ସୁପ୍ରିମକୋର୍ଟରେ ଆପଣଙ୍କର ସମ୍ପ୍ରଦାୟ ଭିତରେ ଅଛି
5: ହଁ
3: ଆଚ୍ଛା
5: ଆମ ସମ୍ପ୍ରଦାୟ ଭିତରେ ସୁପ୍ରିମକୋର୍ଟ ଅଛି ସେଇଟା ହେଉଛି ଶିକାର ବେଳେ ଏଇ ଯେଉଁ ଆପଣଙ୍କ ଯେ ଶିକାର ହୁଏ ଏଇ ଯେଉଁ ବୈଶାଖ ମାସରେ ସେନ୍ଦ୍ରା ଯେଉଁଟାକୁ କୁହାଯାଉଛି ଶିକାର ଆଉ ସେଇଠି ଯେ ଖଡ଼ିଆ ଯେ ଦେହୁରୀ ଯେ ପୂଜକ ଥାନ୍ତି ତାର ସଭାପତିତ୍ୱରେ ସେଇଟା ବିଚାର ଆଚାରଟା କରାଯାଏ
0: ଜାଣସ୍ୱାତି ଏଇ ହେମ୍ରମ ବାବୁ ବହୁତ ପୂଜାପୂଜି କରନ୍ତି
1: ସତେ
0: ଭାରି ମାନନ୍ତି ତାଙ୍କ ଦେବତା ମାରା

0: ଗୁରୁ ହିର୍ଲାଙ୍କୁ।
1: ସେ କିଏ?
0: ସାନ୍ତାଳ ମାନଙ୍କ ପରମେଶ୍ୱର।
2: ଯୋଉଠି ଗୋଟେ ମାଝି ଆମର ସାନ୍ତାଳ ବସ୍ତି ଅଛି, ପଲ୍ଲୀଟି ଅଛି, ସେମାନଙ୍କ ପାଇଁ ତ ଗୋଟେ ନିଶ୍ଚୟ ସର୍ବସାଧାରଣ ପୂଜା ଜାଗା ଥିବ।
3: ଆଜ୍ଞା।
2: ସେ ପୂଜା ଜାଗାଟି କ'ଣ?
3: ସେଇଟା ଜାହେର, ଆଜ୍ଞା, ଜାହେର ଗାଡ଼, ଜାହିରା।
2: ଆଜ୍ଞା।
3: ଆଉ ସେଇଟା ତ ଆମର
2: ସେଠି କ'ଣ କ'ଣ ଥାଏ?
3: ସେଇଠି ଆମର ଠାକୁର ଅଛନ୍ତି, ଆମର ମାରାଙ୍ଗୁରୁ
2: ଗଛ। ଗଛ ସବୁ କ'ଣ ଥାଏ ତା ଦେହରେ?
3: ଗଛ ସବୁ ଆମର ଶାଳ ଗଛ, ସାରଜମଦାର ଯେଉଁଟା କହୁ, ଆଉ ତା ସାଙ୍ଗରେ ବିଶେଷ କରି ନିମ ବି ଥାଏ, ଯେ ଏତେ
2: ନୁହଁ,
3: ଅସନ ନିମ ବି ଥାଏ, କିନ୍ତୁ ଜାହେରରେ ମୋଟାମୋଟି କହିବାକୁ ଗଲେ ସାରଜମଦାର ଏଟା ବେଶୀ ଥାଏ।
1: ଆଚ୍ଛା, ଗୋଟିଏ କଥା ବହୁତ ଦିନରୁ ମୁଣ୍ଡ ଭିତରୁ ମୋର ଯାଉନି।
0: କ'ଣ?
1: ଏଇ ବଙ୍ଗା, ବଙ୍ଗାଟି କ'ଣ ଯେ? ସବୁ ଆଦିବାସୀ ସମ୍ପ୍ରଦାୟରେ ଏଇ ଶବ୍ଦଟି ଅଛି।
4: ବଙ୍ଗା କହିଲେ ଏକ ଅଦୃଶ୍ୟ ଶକ୍ତିକୁ ବୁଝାଏ, ଯାହାର କୌଣସି ଆକାର ଆକୃତି, ଯେଉଁଟା ଷ୍ଟ୍ରକ୍ଚର୍ ସେପ୍ କୌଣସି ତାର ନାହିଁ, କେବଳ ସେଇଟା ଅଦୃଶ୍ୟ ଶକ୍ତିକୁ ହିଁ ଆମେ ବଙ୍ଗା କହିଥାଉ।
2: ସେଇଟା ସମସ୍ତେ ପୂଜା କରନ୍ତି, ପ୍ରତ୍ୟେକ ଆଦିବାସୀ ସମ୍ପ୍ରଦାୟ।
4: ହଁ, ପ୍ରତ୍ୟେକ ଆଦିବାସୀ ସମୟ।
2: ଆଚ୍ଛା, ମୁଁ ତ ଦେଖିଛି ଆପଣଙ୍କର ଅନେକ ପରିବାରରେ, ଏପରିକି ସାନ୍ତାଳ ପରିବାର ହଉ, ଖଡ଼ିଆ ପରିବାର ହଉ, ସେମାନେ ଜଗନ୍ନାଥଙ୍କୁ ପୂଜା କରନ୍ତି, ଶିବଙ୍କୁ ପୂଜା କରନ୍ତି, ଲକ୍ଷ୍ମୀଙ୍କର ମାର୍ଗଶୀର ମାସେ ମାଣ ମଧ୍ୟ ବସେ, ତୁଳସୀଧର ସେ ସବୁ ଯାହା ଯାହା ପୂଜା ରୀତିନୀତି ଅଛି ସବୁ କରନ୍ତି। ତାହେଲେ ସେ ବଙ୍ଗା ଏବଂ ଏ ପୂଜା ଭିତରେ ତଫାଟଟା କ'ଣ?
4: କେବଳ ଆମର ସେ ନାଁରେ ପୂଜା ହୁଏ, କିନ୍ତୁ କୌଣସି ସାମ୍ନାରେ ରଖିକି, କୌଣସି ଜିନିଷକୁ ସାମ୍ନାରେ ରଖିକି ଆମେ ପୂଜା କରୁନୁ,
2: କିନ୍ତୁ ଭକ୍ତିଟା ଥାଏ ସମସ୍ତ।

0: ସତରେ ବିଶ୍ୱାସ ମିଳ ଏ କୃଷ୍ଣ ତର୍କେ ବହୁ ଦୂର, ବିଶ୍ୱାସ ହିଁ ବଡ଼। ତା ପୁଣି ମଣିଷ ପାଖରେ ନୁହେଁ, ଗୋଟାଏ ଅଦୃଶ୍ୟ ଶକ୍ତି ଉପରେ।
1: କିନ୍ତୁ ଭୁଲି ଯାଉ ନା ସ୍ୱାତି, ଏ ବିଶ୍ୱାସ ଉପରେ ସଂସାର ସମ୍ପର୍କ ସବୁ ତିଷ୍ଠି ରହିଛି। ବିଶ୍ୱାସରୁ କାଣିଚାଏ ଉଣା ହେଲେ ସବୁ ଛିନ୍ଛତ୍ର ହୋଇଯିବ। ଦେଖୁନ ଆମ ବିବାହ ପରମ୍ପରା କଥା, ସ୍ୱାମୀ ସ୍ତ୍ରୀ ସମ୍ପର୍କ କେତେ ସରଳ ଓ କେତେ ନିବିଡ଼। ଟିକିଏ କିଛି ହେଲେ ଛାଡ଼ପତ୍ର, ସମ୍ପର୍କରେ ଯେଉଁ ଫାଟ ପଡ଼େ ଆଉ ଯୋଡ଼ି ହୁଏ ନା। ତମେ ଜାଣିନ ସ୍ୱାତି, ଏଇ ସାନ୍ତାଳ ସମ୍ପ୍ରଦାୟର ଛାଡ଼ପତ୍ର ବିଧାନ କେତେ ମର୍ମନ୍ତୁଦ, ସତେ ଯେପରି ସବୁ ଓଲଟ ପାଲଟ।
2: ସାନ୍ତାଳୀ ଭାଷାରେ ସାକାମଳେ ହେଲା ଛାଡ଼ପତ୍ର ବା ପତ୍ରଚିରା। ଗ୍ରାମବାସୀ ଏବଂ ମାଝିଙ୍କ ଆଗରେ ସ୍ୱାମୀ ସ୍ତ୍ରୀ ପରସ୍ପର ମୁହଁମୁହଁ ହୋଇ ଛିଡ଼ା ହୋଇଥାନ୍ତି। ମଝିରେ ଗୋଟିଏ ଢାଳରେ ପାଣି ରଖାଯାଏ। ସ୍ୱାମୀକୁ ତିନୋଟି ଗଛର ତିନୋଟି ଶାଳପତ୍ର ଦିଆଯାଏ। ସ୍ୱାମୀ ସୂର୍ଯ୍ୟଙ୍କ ଆଡ଼କୁ ଚାହିଁ ଏକ ଗୋଡ଼ିକିଆ ଠିଆ ହୋଇ ରହିଥାଏ। ତାକୁ ତିନୋଟି ଶାଳପତ୍ର ଦେଲା ପରେ ସେ ତାକୁ ଚିରି ଫୋପାଡ଼ି ଦିଏ ଏବଂ ପାଣି ଢାଳକୁ ଗଇଠା ମାରି ଡାହାଣକୁ ବୁଲି ପଡ଼ି ଚାଲିଯାଏ। ସ୍ତ୍ରୀ ମଧ୍ୟ ଅନୁରୂପ ବ୍ୟବସ୍ଥା କରିଥାଏ।
1: ଆଚ୍ଛା କୁହତ, ମଥାରେ ସିନ୍ଦୁର ଟୋପାଟିଏ ମାରିବାକୁ କେତେ ଆୟୋଜନ? ବରର ବଡ଼ ଭାଇ କନ୍ୟାକୁ ଗୋଟିଏ ପାଛିଆରେ ବସେଇବ, ବର ଓ କନ୍ୟା ମୁହାଁମୁହିଁ ହେଲେ ବର କନ୍ୟା ମୁଣ୍ଡରେ ସିନ୍ଦୁର ଲଗେଇବ, ତା ପୁଣି ସୂର୍ଯ୍ୟ ଦେବତାଙ୍କୁ ସାକ୍ଷୀ ରଖି ତିନିଥର ହରିବୋଲ ସାଥିରେ, ସେଇ ତାର ହାତଗଣ୍ଠି।
3: ଆମର ନଅ ପ୍ରକାର ବାହାଘର ମୁଖ୍ୟତଃ ରହିଛି। ଆମର ମୁଖ୍ୟ ବାହାଘର ହେଉଛି ଯେଉଁ ପ୍ରେମୀ ବାପଲା ବା କନ୍ୟା ଘରକୁ ଯାଇକି ଆମେ କନ୍ୟାକୁ ନେଇ ଆସୁ, କିନ୍ତୁ ବର ସେ ଯାଏନି। କନ୍ୟା ଯେତେବେଳେ ଆମେ ବର ଘରକୁ ଆସେ ତେବେ ଯାଇକିରି ସେ ବରକୁ ଫେର୍ ନିଆଯାଏ। ଏଇଟା କନ୍ୟାର ମାନ ସମ୍ମାନ ହିସାବରେ ଏଇ ବାହାଘରଟା ହୁଏ। ତାପରେ ଯେଉଁମାନେ ଧନୀ ଲୋକ ସେଇମାନେ ବରକୁ ନେଇକିରି କନ୍ୟା ଘରକୁ ଯାଆନ୍ତି, ସେଠି ସିନ୍ଦୁର ଦାନ କରିକି ବାହାଘରଟା ହୁଏ। ଏଇଟା ଧନୀ ଲୋକମାନଙ୍କର ହୁଏ। ତାପରେ ଗରିବ ଲୋକ ଯେଉଁମାନେ ଅଛନ୍ତି ତାର ସେମାନେ ଧନ ସମ୍ପତ୍ତି କୁଳେଇ ପାରିବନି, ହାଣିଆ ଚାଉଳ କି ଭାତ ଗାଁ ଲୋକଙ୍କୁ ଦେଇପାରିବନି କିମ୍ବା କନ୍ୟା ଘର ଦେଇପାରିବନି। ସେଇଥିପାଇଁ ଗରିବ ଲୋକମାନଙ୍କ ପାଇଁ ମଧ୍ୟ ସାମାଜିକ ରୀତିନୀତି ହିସାବରେ ଟୁଙ୍କି ଦିପିଲ ବାହାଘରଟା ରହିଛି। ତା ସହ ପ୍ରେମ ବିବାହ ବି ଅଛି, କାନ୍ଥ ବିବାହ ଯେଉଁଟା। ଆଉ ଆଗରେ ଯେଉଁ ଗୋଟେ ରକମ ଯେଉଁ ମେଳା ମହୋତ୍ସବ ହେଉଥିଲା, ଯେ ତାକୁ ଜବରଦସ୍ତ ଟାଣିକିରି ଆଣୁ

0: ଦେଉଥିଲେ କନ୍ୟାକୁ, ସେସବୁ ଆମର ସମାଜରେ ଆଉ ନାହିଁ। ତାପରେ ସେଇଠୁ ଏ ଯେ ଘର ଜୁଆଇଁ, କନ୍ୟା ଘରେ ଯାଇକିରି ଘର ଜୁଆଇଁ ହିସାବରେ ପୁଅ ରହିବ, ଏମିତି ହେଇକି ନଅ ପ୍ରକାର ବାହାଘର ଅଛି।
1: ଏତେ ପରେ ସବୁ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ। ଆଚ୍ଛା ସମ୍ବିତ, ଝିଅଟି ଯେତେବେଳେ ବିବାହ ଯୋଗ୍ୟ ବା ଘର ଯୋଗ୍ୟ ହୁଏ?
2: ଝିଅଟି ବଡ଼ ହେଲା ମାନେ ବାପ ମା ତାଙ୍କର ଟିକେ ନଜରରେ ରହିଥିବ ମନ, ଆଉ ବାପ ତ ଆଗରେ ଜାଣିବା ନାହିଁ ଝିଅ ବଢ଼ିଲା ବୋଲି, କିନ୍ତୁ ସେଇ ଆମର ଯେଉଁ ଭିତାର କହନ୍ତି, ନହେଲେ ଆମର ଯେଉଁ ଜାହିରା ଦେବ ମେଳ ସେଗାରେ ଯାଆନ୍ତି ନାହିଁ, ସେ ଯୋଗୁଁ ଜଣାପଡ଼େ ଯେ ନା ଝିଅଟା ଆମରି ବଡ଼ ହେଲା,
3: ସେଥିରେ ଆପଣ ଜାଣନ୍ତି ଯେ ଝିଅଟି ବଡ଼
2: ହେଇଯାଇଛି।
3: ଆଚ୍ଛା
2: ଠିକ୍ ବିବେକକୁ ଆସିଯିବେ।
3: ଆଚ୍ଛା ତା ଉପରେ କିଛି ଏମିତି ଆପଣଙ୍କର ସାନ୍ତାଳ ସମ୍ପ୍ରଦାୟର କିଛି ଏମିତି ନୀତି ନିୟମ କାଟୁ କରାଯାଏ କି, ବାନ୍ଧି ଦିଆଯାଏ କି, ଇଆଡ଼େ ଯିବନି ସିଆଡ଼େ ଯିବନି, ଏମିତି
2: ନା? ସେ ନୁହେଁ, ଆମର ସେ ନୀତି ନିୟମ ନୁହେଁ, କିନ୍ତୁ ଆମର ନୀତି ନିୟମ ରହେ ବାହାଘର ଯଦି ଲଗ୍ନ ପହଞ୍ଚିଗଲା ତାହେଲେ ଆମେ ନଈ ପାହାରକୁ ଯାଇପାରିବୁ ନାହିଁ, ଝିଅକୁ ପଠେଇବୁ ନାହିଁ, ହୁଏତ ଜଙ୍ଗଲକୁ ପଠେଇବୁ ନାହିଁ ବାହାଘର ନ ହେଇଥିବା ପର୍ଯ୍ୟନ୍ତ। ହଁ, ନାଚ ଗୀତ ହେଲେ ସୁଦ୍ଧା ମା ସାଙ୍ଗରେ ଯାଇ, ଆମର ସାନ୍ତାଳ ସମାଜରେ ବହୁତ ଆଖଡ଼ା, ଆଖଡ଼ାରେ ନାଚ ଧର ହୁଏତ ଲାଗଣୀ ନାଚ, ବାହା ନାଚ, ଦଙ୍ଗ ନାଚ, ସେଇ ପର୍ବ ସେଇ ପର୍ବରେ ଅଛି ନାନା ପ୍ରକାର, କିନ୍ତୁ ସାଙ୍ଗସାଥି ନହେଲେ ମା ସାଙ୍ଗରେ ଯାଇକରି ନାଚ ଗୀତ ହେଇସାରି ସେମାନେ ସାଙ୍ଗରେ ଫେରି ଆସନ୍ତି।
1: ଆଚ୍ଛା ମାଉସୀ, ତମେ ଯେତେବେଳେ ବାହା ହେଇଥିଲ କ'ଣ ସବୁ ପିନ୍ଧିଥିଲ?
4: ଆଲେ ତ ବାପଲାରେ ତ ସାଙ୍ଗେ ଧାରା ହଳକୋ ତ କିଶୋର ଧାରା ହଳକୋ ତ ସାଙ୍ଗେ ପରିଆ, ଆର ଇନକା ଧାରା ହଳକୋ ତ ଟୁଙ୍କି ଦିପିଲକୋ ଏମାନଙ୍କୁ ଆଇ ବାବା ଚାଲା ଆକୁ ଓଳା ଦୁଆର କୋ ନେଲା କୋ ଜାମାଇ କୋ ନେଲିଆ, ଆର ହଁ ବହୁ ନେଲ କୋ ହିଜୁ ଆକୋ ଅନକା କାତେ କୋ ବାପଲା କୁ ଆକୋ, ଆର ମାନେ ସାଉତି କୋ ଚାଲା ଓନା ତ ମାନେ ଗୋଗଳ ଲୁଗୁଡ଼ି, ଆର ହଁ ନୁକା ଦାଦା କୋ ତ ଫୁଟ କାଚା କୋ, ଆର ହଁ ଆୟୋ ଲଗନ୍ତୁ ଖାଣ୍ଡା ଲୁଗୁଡ଼ି, ଆର ହଁ ହେଡ଼େ ଲୁଗୁଡ଼ି କୋ ସାନ୍ତାଳ ଅନେକ ଲେଖ ଭାଗ ମେନା ଆକାଦ ଗିଆ।

0: ହାତରେ ସମ୍ବିତ, ଅଦ୍ଭୁତ ପରମ୍ପରା ଏଇ ସାନ୍ତାଳ ସମ୍ପ୍ରଦାୟର।
1: ସାନ୍ତାଳି ବିବାହ ପରମ୍ପରା ଅନୁସାରେ ବର କନ୍ୟା ଉପରପାଟି ଦାନ୍ତ ଯଦି ଆଗ ଉଠିଥାଏ, ବିବାହ ଦିନ ପ୍ରଥମେ ତାଙ୍କୁ କୁକୁର ବା କୁକୁରୀ ବା ସାହାଡ଼ ଗଛ ସହିତ ବିବାହ କରାଯାଇ ତାଙ୍କୁ ଦୋଷମୁକ୍ତ କରାଯାଏ ଓ ବିବାହ ପରେ ବର ବା କନ୍ୟା ସହିତ ବିବାହ କରାଯାଏ। ଏହାକୁ ସାନ୍ତାଳିମାନେ ପାପଖଣ୍ଡନ ଉତ୍ସବ ବୋଲି କହନ୍ତି। ଆହୁରି ମଧ୍ୟ ବାପା ମା ଯଦି ବିବାହ ପୂର୍ବରୁ ରୀତିନିୟମ ନ ମାନି ବିବାହ କରିଥାନ୍ତି ଏବଂ ପୁତ୍ର କିମ୍ବା ଝିଅ ଜନ୍ମ ହୋଇଥାଏ କିନ୍ତୁ ବାପା ମା ବିବାହ ବା ସିନ୍ଦୁର ଦିନ ଇତୁ ସିନ୍ଦୁର ହୋଇନଥାନ୍ତି, ତେବେ ଯେତେବେଳେ ପୁଅ ଏବଂ ଝିଅଙ୍କର ବିବାହ ସମୟ ଆସିଯାଏ ତା ପୂର୍ବରୁ କିମ୍ବା ବିବାହ ଦିନ ବାପା ମାଙ୍କୁ ପ୍ରଥମେ ମାରାମ୍ବୁରୁ ବା ସୂର୍ଯ୍ୟ ଦେବତାଙ୍କୁ ସାକ୍ଷୀ ରଖି ବିବାହ ହେଲା ପରେ ଯାଇ ପୁଅ ଝିଅ ମାନଙ୍କର ବିବାହ ସମ୍ପନ୍ନ ହୋଇପାରେ।
2: ତମେ ଶୁଣିନ ସ୍ୱାତି, ସେମାନଙ୍କ ଛୁଆଟିଏ ଜନ୍ମ ହେବାର କଥା।
3: ଛୋଟ ଛୁଆଟା ଆମ ଘରେ ଜନ୍ମ ହେଲେ ଆତନା ଆଶାକାମ ବୋଲିକି ଏକ ପ୍ରକାର ପତ୍ର ସେଗୁଡ଼ାକ ଯୋଗାଡ଼ କରନ୍ତି, ଅସନ ଗଛ ଆଉ ପତ୍ର ବାଛନ୍ତି, ହଳଦୀ ସେମିତି ତିନିଟା ବାଛନ୍ତି। ପ୍ରଥମ ଜନ୍ମ ହେଲା ସମୟରେ ଧାଇ ମା ଯେଉଁ ଲାଗିଥାଏ ଆଉ ତାକୁ ଭିଡ଼ାକନ୍ତି, ତାପରେ ସେମାନେ ଗାଧୋଇ ବନ୍ଧକୁ ଯାଆନ୍ତି। ଗାଧୋଇ ଗଲାବେଳେ ଏକ ସର ଭିନେ ଯାଇ ଥାନ୍ତି, ସେଇଟାକୁ ଧୋଇକି ତାର କିଛି ପୂଜା ଅର୍ଚ୍ଚନା ବି କରନ୍ତି। ଘରକୁ ଆସିଲା ପରେ ସେ ଧାଇ ମା ସାଙ୍ଗରେ ହାଣ୍ଡିଆ ପୂଜା ହୁଏ, ସେ ପାଣିଟାକୁ ହାଣ୍ଡିଆ

0: ବିକ୍ରି ପୂଜା ହୁଏ ଆଉ ସେ ଛୁଆ
1: ନା କିନ୍ତୁ ସେଇଦିନ ନାମ ଦିଅନ୍ତି ନା ଅନ୍ୟ ଦିନ ନାଁ ଦିଆଯାଏ
0: ସେଇଦିନ ବି ଅନେକ ଲୋକ ନାଁ ଦିଅନ୍ତି
2: ଆଚ୍ଛା ମଣିଷଟିଏ ମରିଗଲେ
0: ଲୋକଙ୍କୁ ତ ଆମର ପୋଡ଼ନ୍ତି ବି ତା ସାଙ୍ଗରେ ପୁତନ୍ତି ବି ସେ ତ ଆମର ଗୋଟେ କଥା ଅଛି ସେ ତ ଜିଲିଣ୍ଡାର ଯେଉଁ କହନ୍ତି ସେ ପୋଡ଼ି ଦେଲେ ବି ତ ଆପଣଙ୍କର ସ୍ୱର୍ଗକୁ ଚାଲିଯିବ ବା ପୁନର୍ଜନ୍ମ ପାଇବ ଆଉ ପୋତି ଦେଲେ ବି ସିଏ ସ୍ୱର୍ଗକୁ ଯିବ ତେଣୁ ଜିଲିଣ୍ଡାରେ ଆମେ ଯେଉଁ ଅସ୍ଥିଟାକୁ ଭସେଇ ଦେବା ସେଇଟା ଜଳଚକ୍ର ମାଧ୍ୟମରେ ସେଇଟା ଉପରକୁ ଉଠିଯାଏ ସେ ବି ଗୋଟେ ବିଶ୍ୱାସ ଅଛି
1: ଆପଣ କେତେ କେତେ ଦିନ ପାଳନ କରାଯାଏ ଏ ଅନ୍ତ୍ୟେଷ୍ଟି କ୍ରିୟାଟି
0: ଏଇଟା ଆମର କିଏ ଶୀଘ୍ର ବି କରିପାରେ ସେଇଟା ତାଙ୍କର ପରିସ୍ଥିତି ଦେଖିକିରି ପରିବାର
1: ଆର୍ଥିକ ପରିସ୍ଥିତି
0: ଆର୍ଥିକ ପରିସ୍ଥିତି ଦେଖି ଆମର ଜନ୍ମ ମୃତ୍ୟୁ ବିବାହ ସବୁ ହୁଏ।

0: ସତରେ ଅନେକ ବିଶେଷତ୍ୱ ଏହି ସାନ୍ତାଳ ଗୋଷ୍ଠୀର ସଂସ୍କୃତି ଓ ପରମ୍ପରାରେ
1: ନିଶ୍ଚୟ। ପ୍ରଥମ କଥା, ଏମାନେ ହେଲେ ଅଷ୍ଟ୍ରିକ ମୁଣ୍ଡା ଭାଷା ଗୋଷ୍ଠୀର। ଅଲଚିକି ସେମାନଙ୍କର ଭାଷା, ଯାହା ତମେ ଶିଖୁଥିଲ, ଯାହାର ସ୍ରଷ୍ଟା ଆମର ପ୍ରାତସ୍ମରଣୀୟ ବ୍ୟକ୍ତିତ୍ୱ ପଣ୍ଡିତ ରଘୁନାଥ ମୁର୍ମୁ, ସେମାନଙ୍କର ପ୍ରିୟ ଗୁରୁ ଗମ୍କେ। ଆହୁରି ବହୁତ କଥା ଅଛି ଶୁଣିବାକୁ ଏମାନଙ୍କ ବିଷୟରେ, ସମୟ କିନ୍ତୁ ହାତରେ ବହୁତ କମ। ଯିବା।
0: ଦେଖୁଛ ସମ୍ବିତ, ସେ କୁନି ପିଲାଟି ପୁଣି ଆଞ୍ଜୁଳାଏ କୁସୁମ କୋଳି ଆଣି ମୋ ହାତକୁ ଦେଇ ଦୌଡ଼ି ଚାଲିଗଲା।
1: ହଁ ସ୍ୱାତି, ଏଇଥିରୁ ପ୍ରମାଣିତ ହୁଏ ସେମାନେ କେବଳ ଦେଇପାରନ୍ତି, ଏମିତି ଆନ୍ତରିକତା, ଭଲ ପାଇବା, ଏଇଟା ହିଁ ଏମାନଙ୍କର ନିଜସ୍ୱ। ଚାଲ।

ଶୁଣୁଥିଲେ କାର୍ଯ୍ୟକ୍ରମ ବନମଲ୍ଲିକା, ରଚନା ଏବଂ ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଏବେ ସମୟ ହେଇଛି ବନ୍ଧୁ ଆପଣମାନଙ୍କର।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ହିନ୍ଦୀ ଏକକ ଚଳଚ୍ଚିତ୍ର ଇତିହାସର କେତୋଟି ଗୀତ।

ଶୁଣିଲେ ହିନ୍ଦୀ ଏକକ ଚଳଚ୍ଚିତ୍ର ଇତିହାସର କେତୋଟି ଗୀତ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ ରାତି 11:00 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।